ଆକାଶବାଣୀ ବାରିପଦା ଆଜି ମଙ୍ଗଳବାର 1948 ଶତାବ୍ଦୀର ଜ୍ୟେଷ୍ଠ ପାଞ୍ଚ ଦିନ ତଦନୁସାରେ ଇଂରାଜୀ 2026 ମସିହା ମେ ମାସର 26 ତାରିଖ। ପ୍ରିୟ ଶ୍ରୋତାବନ୍ଧୁମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ ଜଣାଇ ସ୍ୱାଗତ କରୁଛୁ ଆମର ଆଜିର ପ୍ରଥମ ତଥା ପ୍ରାତଃ ଅଧିବେଶନକୁ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ଶୁଣୁଛନ୍ତି ଏଫ୍ଏମ୍ ବ୍ୟାଣ୍ଡରେ 102.9 ମେଗାହର୍ଟ୍ଜ ଯୋଗେ। ଷ୍ଟୁଡିଓ ଖଡ଼ିରେ ସମୟ ବର୍ତ୍ତମାନ ସକାଳ 5:57 ମିନିଟ୍।

0: ମନୁଷ୍ୟଠାରେ ଦୋଷ ଦୁର୍ବଳତା ରହିବ, ତା ସତ୍ତ୍ୱେ ବି ତୁମକୁ ସେ ମଣିଷକୁ ଭଲ ପାଇବାକୁ ପଡ଼ିବ। ମହାତ୍ମା ଗାନ୍ଧୀ। ଆକାଶବାଣୀ ବାରିପଦା ଷ୍ଟୁଡିଓ ଖଡ଼ିରେ ସମୟ ବର୍ତ୍ତମାନ ସକାଳ 6:00। ହିନ୍ଦୀରେ
1: ଆକାଶବାଣୀ ସମାଚାର କେ ସାଥ ମୈଁ ମନୋଜ।

ଏଇଠି ଶେଷ କରୁଛୁ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ବନ୍ଦନାକୁ ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

ସାଧୁ ଜଣକ ବସିଛନ୍ତି, ତାଙ୍କ ଚାରିକଡ଼ରେ ଶିଷ୍ୟମାନେ ବସିଛନ୍ତି ଏବଂ ଶୀତକୁ ଟିକେ ଅଟକେଇ ରଖିବା ପାଇଁ ଧୂନିଟିଏ ଲଗାହେଇଛି। ଧୂନି ଭିତରକୁ ଗୋଟେ କାଠ ଖଣ୍ଡେ, ବଡ଼ କାଠ ଖଣ୍ଡେ ଦିଆହେଇଛି। କାଠଟି ଜଳୁଛି ମଧ୍ୟ, ଗୋଟିଏ ପଟରେ ନିଆଁ ଜଳୁଥିଲା ବେଳେ କାଠର ଅନ୍ୟ ପଟରେ ଧୀରେ ଧୀରେ ପାଣି ଜକେଇ ଆସୁଛି ଏବଂ କାଠ ଯେତିକି ଜଳି ଜଳି ଯାଉଛି ଏପଟରେ ପାଣି ସେତିକି ଅଧିକ ଅଧିକ ବାହାରୁଛି। ଏହି ଦୃଶ୍ୟ ଦେଖି ସାଧୁ ଜଣଙ୍କ ଶିଷ୍ୟମାନଙ୍କୁ ପଚାରିଲେ, କୁହତ ଦେଖି ଏଇ ଯେଉଁ ଦୃଶ୍ୟ, ଗୋଟିଏ ପଟରେ କାଠ ଜଳୁଛି ଅନ୍ୟ ପଟରେ ପାଣି ଝରି ଯାଉଛି, ଏଥିରୁ ଶିକ୍ଷା ଲାଭ କରୁଛ କ'ଣ? ଶିଷ୍ୟମାନେ ନୀରବ ରହିଲେ। ଦିବ୍ୟଦ୍ରଷ୍ଟା ସାଧୁ ଶିଷ୍ୟମାନଙ୍କୁ ଚାହିଁ କହୁଛନ୍ତି, ଦେଖ ଏଥିରେ ଗୋଟିଏ ତତ୍ତ୍ୱ ମୋ ମନକୁ ଆସୁଛି। ଆମେ ସମସ୍ତେ ସଂସାର ଭିତରେ ରହି ଭଗବାନଙ୍କୁ ଭୁଲି ଯାଉଛୁ। ଭଗବାନଙ୍କର ବିସ୍ମୃତିରେ ଆମମାନଙ୍କର ଜୀବନରେ ଅନେକ ଦୁଃଖ ଅଶାନ୍ତି ଆସୁଛି। ଦୈବ ସଂଯୋଗରୁ, ଦୈବୀ କୃପାରୁ, ସାଧୁସନ୍ଥ ମହାପୁରୁଷଙ୍କର ପ୍ରେରଣାରୁ ଆମେ ଯେତେବେଳେ ଅନୁଭବ କରୁ ଯେ ସଂସାରରେ ରହିଛୁ ସତ, ଆମମାନଙ୍କର ମନ ଟିକେ ଭଗବାନଙ୍କ ଆଡ଼କୁ ଯାଉ, ଏବଂ ସେତିକିବେଳେ ଆମେମାନେ ଧୀରେ ଧୀରେ ପ୍ରଭୁ ବିଚ୍ଛେଦର ଦୁଃଖ ଅନୁଭବ କରୁ। ଆମେ ସେତେବେଳେ କୃତଜ୍ଞତାରେ ଭରୁ ଯେ ହେ ପ୍ରଭୁ, ତୁମେ କେତେ କରୁଣାମୟ, ଏ ମଣିଷ ଜୀବନ ଦେଇଛ, ଏ ସୁନ୍ଦର ସଂସାର ଦେଇଛ, ପରିବାର ଦେଇଛ, ସବୁକିଛି ଦେଇଥିଲା ବେଳେ ମଧ୍ୟ ମୁଁ ଏତେ କୃତଜ୍ଞ, ମୁଁ ତୁମ ପ୍ରତି ମନ ଟିକେ ଦେଇନାହିଁ, ତୁମ ପ୍ରତି ମୁଁ କୃତଜ୍ଞ ନୁହଁ, ତୁମକୁ ମୁଁ ଧନ୍ୟବାଦ ଜଣେଇ ନାହିଁ। ସେଇଥିପାଇଁ ତା ଭିତରେ ଆଖିରେ ଲୁହ ଝରି ପଡ଼େ, ସେପଟରେ ବିଚ୍ଛେଦର ଅଗ୍ନିରେ ସେ ଜଳି ଉଠେ। ଆମମାନେ ସଂସାରରେ ଅଛୁ, ସଂସାରରେ ରହିଲେ ଦୁଃଖ କଷ୍ଟ ଆସିବ, କିନ୍ତୁ ଦୁଃଖ କଷ୍ଟକୁ ଭୁଲିବାକୁ ହେଲେ ପ୍ରଭୁଙ୍କୁ ଧରିବା ଦରକାର। ଏଇ ଦୃଷ୍ଟାନ୍ତ ଦେଇ ସାଧୁ କହୁଛନ୍ତି, ଗୋଟିଏ ପଟରେ ନିଆଁ ଜଳୁଛି, ଅର୍ଥାତ୍ ଗୋଟିଏ ପଟରେ ବିଚ୍ଛେଦର ଅଗ୍ନି ଜଳୁଛି, ଗୋଟିଏ ପଟରେ ଜ୍ଞାନର ଅଗ୍ନି ଜଳୁଛି, ଗୋଟିଏ ପଟରେ ବିବେକର ଅଗ୍ନି ଜଳୁଛି। ଆମମାନଙ୍କ ଭିତରେ ଜ୍ଞାନ ବିବେକ ପ୍ରକଟିତ ହଉ, ଆମ ଭିତରେ ପ୍ରଭୁ ବିଚ୍ଛେଦ ଟିକେ ବ୍ୟାକୁଳତା ସୃଷ୍ଟି କରୁ ପ୍ରଭୁ ମିଳନ ପାଇଁ। କେବଳ ସେତିକି ନୁହଁ, ଇଏ କେବଳ କଥାର କଥା ନୁହଁ, ସେଥିପାଇଁ ଆଖିରୁ ମଧ୍ୟ ଟିକେ ଲୁହ ଝରି ପଡ଼ୁ। ରାମକୃଷ୍ଣ ପରମହଂସ କହୁଥିଲେ, ସଂସାରୀ ମଣିଷ ସଂସାର ପାଇଁ ଅନେକ କାନ୍ଦେ, କିନ୍ତୁ ଭଗବାନଙ୍କ ପାଇଁ କାନ୍ଦେ କିଏ? ସଂସାରୀ ମଣିଷ ଟିକିଏ ଦୁଃଖ ପଡ଼ିଲେ, କଷ୍ଟ ପଡ଼ିଲେ ଆଖିରୁ ଲୁହ ଝରେଇ ଦିଏ, ବନ୍ଧୁ ବିଚ୍ଛେଦରେ ମଧ୍ୟ ଆଖିରୁ ଲୁହ ଝରେ, ପ୍ରଭୁ ମିଳନ ପାଇଁ ବ୍ୟାକୁଳତାର ସହିତ କାହା ଆଖିରୁ ଲୁହ ଝରେ? ଏଥିପାଇଁ ଗୋଟିଏ କଥା, ଆମମାନଙ୍କର ଜୀବନ ସଂସାରରେ ଥିଲେ ମଧ୍ୟ ଟିକେ ପ୍ରଭୁଙ୍କ ଆଡ଼କୁ ଯାଉ। ଆମମାନଙ୍କର ଜୀବନ ଜ୍ଞାନ ବିବେକ ଅଗ୍ନିରେ ଟିକେ ଜଳି ଉଠୁ ଆମ ହୃଦୟର ବେଦୀ, ଯେଉଁଠି ଆମର ଜୀବନ ଆଲୋକିତ ହେବ, ଆମ ଜୀବନରେ ପ୍ରଭୁଙ୍କ ପ୍ରତି ମମତା ବଢ଼ିବ। ଯେଉଁ ବ୍ୟକ୍ତି ଜୀବନରେ ଭଗବାନଙ୍କ ପ୍ରତି ସମ୍ବନ୍ଧ ଟିକେ ଯୋଡ଼ନ୍ତି, ଯେଉଁ ବ୍ୟକ୍ତି ଆବେଗରେ ପ୍ରାର୍ଥନା କରନ୍ତି, ଯେଉଁ ବ୍ୟକ୍ତିଙ୍କର ଆଖିରେ ଲୁହ କେବଳ ନିଜର ଦୁଃଖ ପାଇଁ ନୁହଁ, ଅନ୍ୟର ଦୁଃଖ ପାଇଁ, ନିଜର ସୁଖ ପାଇଁ ନୁହଁ, ପ୍ରଭୁ ମିଳନ ଜନିତ ସୁଖ ପାଇଁ, ସେତେବେଳେ ସେ ବ୍ୟକ୍ତିର ଜୀବନ ଆହୁରି ସୁନ୍ଦର ହୁଏ। ସେହିଭଳି ବ୍ୟକ୍ତି ସମାଜରେ ସୁନ୍ଦର ବ୍ୟକ୍ତି ଭାବରେ ପୂଜା ପାଆନ୍ତି, ସେହିଭଳି ବ୍ୟକ୍ତି ତାଙ୍କ ଜୀବନକୁ ଅନ୍ୟମାନଙ୍କ ପାଇଁ ଆଦର୍ଶ ମଧ୍ୟ କରିଦିଅନ୍ତି। ଆମମାନେ ପରିବାରରେ ସେହିଭଳି ପରିବେଶ ସୃଷ୍ଟି କରିବା ଦରକାର, ଛୋଟ ପିଲାଙ୍କ ମନରେ ପ୍ରଭୁଙ୍କ ପ୍ରତି ଟିକେ ଆଗ୍ରହ ବଢ଼ୁ। ପ୍ରଭୁଙ୍କ ପ୍ରତି ଆଗ୍ରହ ବଢ଼ିଲେ ମାନସିକ ଶାନ୍ତି, ବୌଦ୍ଧିକ ବିକାଶ ଏବଂ ଜୀବନରେ ଶାନ୍ତି ସମ୍ଭବ।

ଶୁଣୁଥିଲି ଅନୁଚିନ୍ତା, ନିବେଦନ କରିଥିଲି ପ୍ରଜ୍ଞାନନ୍ଦ ଗିରି। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାରିତ ହେଉଛି 308.6 meter ତଥା 972 kHz ଯୋଗେ। ଏହି କାର୍ଯ୍ୟକ୍ରମ DTH ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ ମାଧ୍ୟମରେ ମଧ୍ୟ ଆପଣ ଶୁଣିପାରୁଛନ୍ତି। ଆସନ୍ତୁ ଶୁଣିବା ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 47ତମ ଭାଗ, ପ୍ରଯୋଜନା ସୁହାସ ମହାନ୍ତି।

ସୁକଦେବ ବ୍ୟାସଙ୍କୁ ପ୍ରଣାମ କରି ଶ୍ରୀହରିଙ୍କ ଗୁଣ କୀର୍ତ୍ତନ କଲେ। ଏ ଜଗତରେ ସେ ଜୀବ ସୃଷ୍ଟି କରିଛନ୍ତି, ସବରି ଭିତରେ ଆତ୍ମାରୂପୀ ଅଛନ୍ତି। ପୂର୍ବକାଳରେ ନାରଦ ମୁନି ବ୍ରହ୍ମାଙ୍କୁ ଯାହା ପଚାରିଥିଲେ ସେହି କଥା ମୁଁ କହିବି। ନାରଦ ବ୍ରହ୍ମାଙ୍କୁ କହିଲେ, ତୁମେ ତ ସୃଷ୍ଟି ହେବା ଆଗରୁ ଅଛ, ତେଣୁ ତୁମ କଥା କାହାରିକୁ ଜଣା ନାହିଁ। ଭୂତ ଭବିଷ୍ୟ ବର୍ତ୍ତମାନ ତୁମକୁ ସବୁ ଜଣା। ତୁମେ ପୁଣି କାହାକୁ ତପସ୍ୟା କରୁଛ? ତୁମ ଉପରେ ଆଉ କିଏ ଅଛି? ବ୍ରହ୍ମା କହିଲେ, ନାରଦ, ତୁମେ ଯାହା କହିଲ ତାହା ଠିକ୍। ମୁଁ ଏ ସୃଷ୍ଟିର କର୍ତ୍ତା, କିନ୍ତୁ ଏ ସୃଷ୍ଟିକୁ ମୁଁ ଯେ ସର୍ଜନା କରିଛି ତାହା କେବଳ ବିଷ୍ଣୁଙ୍କ ଆଜ୍ଞାରେ। ସେହି ହରି ହେଉଛନ୍ତି ଜଗତର ଈଶ୍ୱର, ତାଙ୍କରି ଇଚ୍ଛାରେ ଆମ୍ଭେମାନେ ଚାଳିତ, ତାଙ୍କରି ମାୟାରେ ବଶୀଭୂତ ଏ ଜଗତ। ଅଜ୍ଞାନ ଫଳରେ ଲୋକେ ବିମୋହିତ ହୋଇ

0: ଶୁଣିଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 47ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ସୁବାସ ଦାସ, ଲକ୍ଷ୍ମୀକାନ୍ତ ପାଲିତ, ନନ୍ଦିତା ଭଞ୍ଜ, ସେବାରିଣୀ ମହାପାତ୍ର ଏବଂ ଅରବିନ୍ଦ ମୁଦୁଲି। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି ଏବଂ ପ୍ରଯୋଜନା ସୁହାସ ମହାନ୍ତି। ଆକାଶବାଣୀ କଟକ। ଶୁଣନ୍ତୁ କୃଷି ସୂଚନା।
1: ପ୍ରିୟ ଚାଷୀ ଭାଇ ଭଉଣୀମାନେ, ଏହି ମାସ ବେବିକର୍ନ ଲଗାଇବା ପାଇଁ ଉତ୍କୃଷ୍ଟ ସମୟ। VL42, ଇୟର୍ଲି କମ୍ପୋଜିଟ୍, MEH 114, MEH

ସଂସ୍କୃତରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀରୁ ଆକାଶବାଣୀ ବାରିପଦା। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ଆଜିର କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ସକାଳ 7:25ରେ ପ୍ରଚାର କରିବୁ ସାନ୍ତାଳି ଆଖଳା କାର୍ଯ୍ୟକ୍ରମ। 8:15ରେ କାର୍ଯ୍ୟକ୍ରମ ଗୀତାଞ୍ଜଳି। ଦିନ 12:00ରେ ଚହଲା କାର୍ଯ୍ୟକ୍ରମରେ ଆଜି ଶୁଣିପାରିବେ ଝୁମର ସଙ୍ଗୀତ ପରିବେଷଣ କରିଛନ୍ତି ଶିଳ୍ପୀ ହୃଦାନନ୍ଦ ମହାନ୍ତ ଏବଂ ସାଥୀ। ଆମର ଆଜିର ଦ୍ୱିତୀୟ ତଥା ସାନ୍ଧ୍ୟ ଅଧିବେଶନରେ ସନ୍ଧ୍ୟା 6:00ରେ ଯୁବବାଣୀ, 6:30ରେ ସୂଚନା ଏବଂ ସମ୍ବାଦ କାର୍ଯ୍ୟକ୍ରମ, ରାତି 7:00ରେ ପ୍ରଚାରିତ ହେବ ଆଦିବାସୀ ସଙ୍ଗୀତ କାର୍ଯ୍ୟକ୍ରମରେ କୋହ୍ଲ ଗୀତ, 7:30ରେ ଚାଷବାସ, ରାତି 8:00ରେ ହିନ୍ଦୀ କଥାଚିତ୍ରର ଗୀତ, 8:00

30 ମିନିଟ୍ରେ ପ୍ରକୃତି ଓ ପରିବେଶ କାର୍ଯ୍ୟକ୍ରମ, ରାତି 8:40ରେ ଗୀତ ଅତୀତ, 10:30ରେ ଏକକ ହିନ୍ଦୀ କଥାଚିତ୍ରର ଗୀତ। ଶ୍ରୋତାବନ୍ଧୁ, ଏ ଥିଲା ଆଜି ଆମ କେନ୍ଦ୍ରରୁ ପ୍ରଚାର କରାଯିବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସୂଚନା। ଆକାଶବାଣୀ ବାରିପଦା ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ଶୁଣାଉଛୁ ଆକାଶବାଣୀ କଟକ କେନ୍ଦ୍ରରୁ ଅଳ୍ପକ୍ଷଣ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଏନ୍ଡିଏ ନେତୃତ୍ୱାଧୀନ କେନ୍ଦ୍ର ସରକାର ଆଜି 12 ବର୍ଷ ପୂରଣ କରୁଛି। ଭାରତର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଦୀର୍ଘ 12 ବର୍ଷର କାର୍ଯ୍ୟକାଳ ପୂରଣ କରିଛନ୍ତି। 2014 ମସିହା ମଇ ମାସ 26 ତାରିଖ ସନ୍ଧ୍ୟାରେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଦେଶର ଚତୁର୍ଦ୍ଦଶ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିଥିଲେ। କୋଟି କୋଟି ଭାରତୀୟଙ୍କ ପାଇଁ ନୂତନ ଆଶା ସଞ୍ଚାର କରି ଦେଶର ପ୍ରମୁଖ ନେତୃତ୍ୱ ଭାବରେ ଶ୍ରୀ ମୋଦି ଦାୟିତ୍ୱ ଗ୍ରହଣ କରିଥିଲେ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସାକ୍ଷାତ କରି ରାଜ୍ୟ ବିଜେପି ସରକାରର 2 ବର୍ଷ ପୂର୍ତ୍ତି ସମାରୋହରେ ଯୋଗଦେବାକୁ ଆମନ୍ତ୍ରଣ କରିଛନ୍ତି। ଗତକାଲି ନୂଆଦିଲ୍ଲୀସ୍ଥିତ ସେବାତୀର୍ଥରେ ପ୍ରଧାନମନ୍ତ୍ରୀଙ୍କ ସହ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିବା ଜଣାପଡ଼ିଛି। ଆସନ୍ତା ଜୁଲାଇ 12 ତାରିଖରେ ରାଜ୍ୟ

0: ବିଜେପି ସରକାର 2 ବର୍ଷ ପୂରଣ କରୁଥିବାରୁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହେବ ବୋଲି ଜଣାପଡ଼ିଛି। ପୁରୀଠାରେ ଆସନ୍ତା ମାସ 3-5 ତାରିଖ ପର୍ଯ୍ୟନ୍ତ ବ୍ରିକ୍ସ ଦେଶ ସମୂହର ବିପର୍ଯ୍ୟୟ ହ୍ରାସ କାର୍ଯ୍ୟକାରୀ ଗୋଷ୍ଠୀର ବୈଷୟିକ ସମ୍ମିଳନୀ ଅନୁଷ୍ଠିତ ହେବ। ସମ୍ମିଳନୀରେ ଭାରତ ସମେତ 10 ଦେଶର ପ୍ରତିନିଧି ଓ ବିଶେଷଜ୍ଞମାନେ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧ କ୍ଷମତା ଓ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କରେ ବିସ୍ତୃତ ଆଲୋଚନା କରିବେ। ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସଫଳତାକୁ ଦୃଷ୍ଟିରେ ରଖି ଓଡ଼ିଶାକୁ ଆୟୋଜକ ଭାବେ ଚୟନ କରାଯାଇଛି। ରାଜ୍ୟରେ ଚାଷୀ ସଂଖ୍ୟାରେ 14% ବୃଦ୍ଧି ଘଟିଥିବା ବେଳେ ଗତବର୍ଷ ତୁଳନାରେ ଧାନ ସଂଗ୍ରହରେ 5.48% ବୃଦ୍ଧି ଘଟିଛି। ବର୍ଦ୍ଧିତ ଧାନ ସଂରକ୍ଷଣ ପାଇଁ ଭାରତୀୟ ଖାଦ୍ୟ ନିଗମ ଅଧିକ ଅମଳ ହେଉଥିବା ଅଞ୍ଚଳରେ ନୂଆ ଗୋଦାମ ଘର ନିର୍ମାଣ କରିବ ବୋଲି ଆନ୍ତଃମନ୍ତ୍ରୀସ୍ତରୀୟ କମିଟି ବୈଠକରୁ ଜଣାପଡ଼ିଛି। 2025-26 ରବି ଫସଲର ଖରିଫ ବିପଣନ ଋତୁରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ବ୍ୟବସ୍ଥିତ କରିବା ନେଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ସ୍ୱାର୍ଥକୁ ଅଗ୍ରାଧିକାର ଦିଆଯିବ ବୋଲି ଜଣାପଡ଼ିଛି। ଦେଶର ସାର୍ବଜନୀନ ପ୍ରସାରଣ ସେବା ଯୋଗାଇ ଆସୁଥିବା ଆକାଶବାଣୀ ଚଳିତ ବର୍ଷ 90 ବର୍ଷ ପୂର୍ତ୍ତି ପାଳନ କରୁଛି। ଏହି ଅବସରରେ ଆଜି ଏକ ପଦଯାତ୍ରାର ଆୟୋଜନ କରାଯାଇଛି। କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥ, ଜଷ୍ଟିସ୍ ଶିବଶଙ୍କର ମିଶ୍ର ଏବଂ କଟକ ମହାନଗର ନିଗମର କମିଶନର କିରଣଦୀପ କୌର ସହଟା ଯୋଗ ଦେଇଛନ୍ତି। 1936 ଆକାଶବାଣୀ ଅଲ୍ ଇଣ୍ଡିଆ ରେଡିଓ କାର୍ଯ୍ୟ ଆରମ୍ଭ କରିଥିଲା। ଆଜି 7:30 କଟକସ୍ଥିତ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ୍ଠାରୁ ବାହାରିଥିବା ପଦଯାତ୍ରା ବାରବାଟୀ ଷ୍ଟାଡିୟମ୍ରେ ପହଞ୍ଚିବ। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା ଓ ସ୍ନାନଯାତ୍ରା ଆୟୋଜନ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ସ୍ନାନଯାତ୍ରା ଓ ରଥଯାତ୍ରା ସମୟରେ ଶୃଙ୍ଖଳିତ ନୀତିକାନ୍ତି ଓ ପହଣ୍ଡି ନେଇ ବିସ୍ତୃତ ଆଲୋଚନା ହୋଇଥିଲା। ଦୈତାପତି ନିଯୋଗ ପକ୍ଷରୁ କାର୍ଯ୍ୟସୂଚୀ ଅନୁଯାୟୀ ସମସ୍ତ ନୀତିକାନ୍ତି ଧାର୍ଯ୍ୟ ସମୟରେ କରାଯିବାକୁ ସ୍ଥିର କରାଯାଇଥିବା ଜଣାପଡ଼ିଛି। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ଏକ ଭାରତ ଶ୍ରେଷ୍ଠ ଭାରତ କାର୍ଯ୍ୟକ୍ରମ ଅଧୀନରେ ଯୁବସଙ୍ଗମର ଷଷ୍ଠ ପର୍ଯ୍ୟାୟରେ ଗୁଜରାଟର 39 ଜଣ ଯୁବ ପ୍ରତିନିଧି ଓଡ଼ିଶା ଗସ୍ତରେ ଆସି ରାଉରକେଲାର ଏନ୍ଆଇଟିରେ ପହଞ୍ଚିଛନ୍ତି। 6-ଦିନିଆ କାର୍ଯ୍ୟକ୍ରମରେ ଯୁବ ପ୍ରତିନିଧିମାନେ ରାଉରକେଲା ଇସ୍କାତ କାରଖାନା, ବିର୍ସାମୁଣ୍ଡା ହକି ଷ୍ଟାଡିୟମ୍, ଆଦିବାସୀ ସଂଗ୍ରହାଳୟ, କୋଣାର୍କ ସୂର୍ଯ୍ୟ ମନ୍ଦିର, ସମ୍ବଲପୁରର ସମଲେଶ୍ୱରୀ ମନ୍ଦିର ଓ ହୀରାକୁଦ ବନ୍ଧ ସମେତ ରାଜ୍ୟର ବିଭିନ୍ନ ଐତିହାସିକ, ଶିଳ୍ପ ଓ ଗ୍ରାମୀଣ ବିକାଶ କେନ୍ଦ୍ର ପରିଦର୍ଶନ କରିବେ। ରାଜ୍ୟ ସରକାର ଇଦ୍ ଉଲ୍ ଜୁହା ନିମନ୍ତେ ଚଳିତ ମାସ 27 ବୁଧବାର ପରିବର୍ତ୍ତେ 28 ଗୁରୁବାରକୁ ଛୁଟି ଘୋଷଣା କରିଛନ୍ତି। ସେହିଦିନ ରାଜ୍ୟର ସମସ୍ତ ସରକାରୀ କାର୍ଯ୍ୟାଳୟ ତଥା ମାଜିଷ୍ଟୋରିଆଲ୍ କୋର୍ଟ ବନ୍ଦ ରହିବ। ପୂର୍ବ ଘୋଷିତ 27 ଦିନ ସମସ୍ତ କାର୍ଯ୍ୟାଳୟ ଖୋଲା ରହିବ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସୁରକ୍ଷିତ ଟ୍ରେନ୍ ପରିଚାଳନା କ୍ଷେତ୍ରରେ ସତର୍କତା ଏବଂ ସମର୍ପଣ ପାଇଁ ପୂର୍ବତଟ ରେଳପଥର 6 ଜଣ କର୍ମଚାରୀଙ୍କୁ ସମ୍ମାନିତ କରାଯାଇଛି। ସମ୍ପୃକ୍ତ କର୍ମଚାରୀମାନଙ୍କ ଉପସ୍ଥିତ ବୁଦ୍ଧି ଓ ସତର୍କତା ଯୋଗୁଁ ସମ୍ଭାବ୍ୟ ଦୁର୍ଘଟଣା ରୋକାଯାଇପାରିଥିବା ରେଳବାଇ ପକ୍ଷରୁ କୁହାଯାଇଛି। ପୂର୍ବତଟ ରେଳପଥ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ସେହି କର୍ମଚାରୀମାନଙ୍କୁ ସମ୍ମାନିତ କରିଛନ୍ତି। ନବରଙ୍ଗପୁର ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଜିଲ୍ଲାରେ ପର୍ଯ୍ୟାପ୍ତ ପରିମାଣର ଇନ୍ଧନ ଓ ରନ୍ଧନ ଗ୍ୟାସ୍ ମହଜୁଦ ଥିବା କୁହାଯାଇଛି। ରିପୋର୍ଟ ଅନୁଯାୟୀ ଜିଲ୍ଲାରେ 4 ଲକ୍ଷ ଲିଟରରୁ ଅଧିକ ପେଟ୍ରୋଲ ଓ ଡିଜେଲ ମହଜୁଦ ଥିବା ଜଣାପଡ଼ିଛି। ନବରଙ୍ଗପୁର ଜିଲ୍ଲାସ୍ତରୀୟ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ପ୍ରଶିକ୍ଷଣ ମହାଅଭିଯାନ ଛତିଶଗଡ଼ସ୍ଥିତ ଚିତ୍ରକୁଟଠାରେ ଅନୁଷ୍ଠିତ ହୋଇଯାଇଛି। 200ରୁ ଅଧିକ ପ୍ରଶିକ୍ଷାର୍ଥୀ 12 ବିଷୟରେ ପ୍ରଶିକ୍ଷଣ ଗ୍ରହଣ କରିଛନ୍ତି। ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ କାର୍ଯ୍ୟ ଆସନ୍ତା 30 ଆରମ୍ଭ ହେଉଥିବା ବେଳେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏସ୍ଆଇଆର୍ କାର୍ଯ୍ୟରେ ନିଯୁକ୍ତ ବୁଥ୍ସ୍ତରୀୟ ଅଧିକାରୀଙ୍କ ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରିଛନ୍ତି। ପୂର୍ବାହ୍ନ 11 ଅପରାହ୍ନ 3 ପର୍ଯ୍ୟନ୍ତ କାର୍ଯ୍ୟକ୍ଷେତ୍ରକୁ ନ ଯିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଅତ୍ୟଧିକ ଗ୍ରୀଷ୍ମ ପ୍ରବାହ ନେଇ ସମ୍ବଲପୁର, ବଲାଙ୍ଗୀର ଓ ବୌଦ୍ଧ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁଯାୟୀ ଆସନ୍ତା 24 ମଧ୍ୟରେ 21 ଜିଲ୍ଲାକୁ କାଳବୈଶାଖୀ ପ୍ରଭାବରେ ଝଡ଼ବର୍ଷା ନେଇ ସତର୍କ କରାଯାଇଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆମର ସ୍ୱାସ୍ଥ୍ୟ ଆଜିଥିରେ ଆସନ୍ତୁ ଶୁଣିବା ଆମ ଖାଦ୍ୟ କେତେ ପୁଷ୍ଟିକର। ଏ ସମ୍ପର୍କରେ ଆଲୋଚନା କରିଛନ୍ତି ଡାକ୍ତର ରୀତାଞ୍ଜଳି ପ୍ରଧାନ।
2: ଜୀବନଧାରଣ ପାଇଁ ଖାଦ୍ୟର ଆବଶ୍ୟକତା ରହିଛି ଏବଂ ସେଥିରେ ପୁଷ୍ଟିକର ଖାଦ୍ୟର ଗୁରୁତ୍ୱ ବହୁତ ବେଶୀ। ଆମ ଖାଦ୍ୟ ପଦାର୍ଥ ଯେ କେତେ ପୁଷ୍ଟିକର ସେ ବିଷୟରେ ଧାରଣା ବେଶୀ ନଥାଏ। ବଜାରରେ ମିଳୁଥିବା ଫାଷ୍ଟ

0: ଫାଷ୍ଟଫୁଡ୍ ପାଟିକୁ ସୁଆଦିଆ ଲାଗିପାରେ, ତାହା ଆମ ଶରୀର ପାଇଁ ପୁଷ୍ଟିକର କି ଅପୁଷ୍ଟିକର ଆମକୁ ଜଣା ନଥାଏ। ଜଣେ ସାଧାରଣ ମଣିଷ ପାଇଁ ଦୈନିକ 1600-2000 କ୍ୟାଲୋରି ଯୁକ୍ତ ଖାଦ୍ୟର ଆବଶ୍ୟକ ହୋଇଥାଏ। ଆମ ଖାଦ୍ୟ ପଦାର୍ଥକୁ 6 ପ୍ରମୁଖ ଭାଗରେ ବିଭକ୍ତ କରାଯାଇଛି, ଯଥା କାର୍ବୋହାଇଡ୍ରେଟ, ବସା, ଖଣିଜ, ପ୍ରୋଟିନ, ଭିଟାମିନ ଓ ପାଣି। ଏହି ପୋଷକ ତତ୍ତ୍ୱକୁ ଆହୁରି ମଧ୍ୟ ବର୍ଗୀକୃତ କରାଯାଇପାରେ, ଯଥା କାର୍ବୋହାଇଡ୍ରେଟ, ପ୍ରୋଟିନ, ବସା ଓ ପାଣି ମାଇକ୍ରୋନ୍ୟୁଟ୍ରିସନ ଗ୍ରୁପର ହୋଇଥିବା ବେଳେ ଭିଟାମିନ ଓ ଖଣିଜ ମାଇକ୍ରୋନ୍ୟୁଟ୍ରିସନ ଗ୍ରୁପର। ମାଇକ୍ରୋନ୍ୟୁଟ୍ରିସନ ସରଞ୍ଚନାତ୍ମକ ସାମଗ୍ରୀ ଯଥା ଏମିନୋ ଏସିଡ୍ରୁ ପ୍ରୋଟିନ ପର୍ଯ୍ୟନ୍ତ ନିର୍ମାଣ କରିଥାଏ ଓ ଲିପିଡ୍ରୁ କୋଷିକା ଝିଲ୍ଲି ଏବଂ କିଛି ଅଣୁର ନିର୍ମାଣ କରିଥାଏ ଏବଂ ଏହା ଶକ୍ତି ମଧ୍ୟ ପ୍ରଦାନ କରିଥାଏ। ଏହାକୁ କ୍ୟାଲୋରି ଦ୍ୱାରା ମପାଯାଇଥାଏ। 1 ଗ୍ରାମ କାର୍ବୋହାଇଡ୍ରେଟ ଓ ପ୍ରୋଟିନ୍ରୁ ପ୍ରାୟ 5 କ୍ୟାଲୋରି ଶକ୍ତି ମିଳିଥିବା ବେଳେ ପ୍ରତି 1 ଗ୍ରାମ ବସାରୁ 9 କ୍ୟାଲୋରି ଶକ୍ତି ମିଳିଥାଏ। ଖାଦ୍ୟର ଆଉ ଏକ ବିଭାଗ ମଧ୍ୟ ରହିଛି, ତାହା ଫାଇବର। ଶରୀରରେ ଯାନ୍ତ୍ରିକ ଓ ରାସାୟନିକ ପ୍ରକ୍ରିୟା ପାଇଁ ଏହା ଆବଶ୍ୟକ ହୋଇଥାଏ। ଅଧିକାଂଶ ଖାଦ୍ୟ ପଦାର୍ଥରେ ବିଭିନ୍ନ ପ୍ରକାରର ବିଷାକ୍ତ ପଦାର୍ଥ ରୂପରେ ଅନ୍ୟ ପଦାର୍ଥ ଓ କିଛି ପୋଷକ ବର୍ଗର ମଧ୍ୟ ମିଶ୍ରଣ ହୋଇଥାଏ। କିଛି ଲୋକଙ୍କୁ ଖାଦ୍ୟଭାବ ଜନିତ ରୋଗ ଦେଖାଯାଉଥିବା ବେଳେ କିଛି ଲୋକଙ୍କର ମୋଟାପା ଆଦି ରୋଗ ମଧ୍ୟ ଦେଖାଯାଇଥାଏ। ଜଣେ ବୟସ୍କ ବ୍ୟକ୍ତି ପାଇଁ ପୁଷ୍ଟିକର ଖାଦ୍ୟ ହିସାବରେ ସାଧାରଣ ଦୈନିକ 2875 କିଲୋକ୍ୟାଲୋରି ଯୁକ୍ତ ଖାଦ୍ୟର ଆବଶ୍ୟକତା ହୋଇଥାଏ। ସେଥିରୁ ପ୍ରୋଟିନ 60 ଗ୍ରାମ, କ୍ୟାଲସିୟମ 400 ଗ୍ରାମ, ଆଇରନ 25 ମିଲିଗ୍ରାମ, ଭିଟାମିନ୍ ଏ 600 ମିଲିଗ୍ରାମ, ଥାୟାମିନ୍ର ଆବଶ୍ୟକତା ରହିଛି 1.2 ମିଲିଗ୍ରାମ, ରାଇବୋଫ୍ଲାଭିନ୍ 100 ମିଲିଗ୍ରାମ, ନିଆସିନ୍ 16 ମିଲିଗ୍ରାମ, ଆସ୍କର୍ବିକ ଏସିଡ୍ ବା ଭିଟାମିନ୍ ସିର ଆବଶ୍ୟକତା ରହିଛି 40 ମିଲିଗ୍ରାମ ଏବଂ ଫଲିକ ଏସିଡ୍ର ଆବଶ୍ୟକତା ରହିଛି 100 ମିଲିଗ୍ରାମ। ଭିଟାମିନ୍ B12ର ଆବଶ୍ୟକତା ରହିଛି 1 ମିଲିଗ୍ରାମ। ପୁଷ୍ଟିକର ଭୋଜନ ଆମେ କାହାକୁ କହିବା? ଯେଉଁ ଖାଦ୍ୟ ଠିକ୍ ଭାବରେ ପାଚନ ହୋଇପାରୁଥିବ ସେଭଳି ଖାଦ୍ୟ ଖାଇବା ଆମେ ଉଚିତ। ଭୋଜନରେ କଞ୍ଚା ପରିବାକୁ ସାଲାଦ ଆକାରରେ ନିଶ୍ଚୟ ଖାଇବା ଦରକାର। ରନ୍ଧା ଖାଦ୍ୟରେ ମଧ୍ୟ ସବୁଜ ପନିପରିବା ରହିବା ଦରକାର। ଏଥିରୁ ଭିଟାମିନ, ଖଣିଜ, ଲବଣ ଅଧିକ ପରିମାଣରେ ପାଇପାରିବେ ଏବଂ ଅଧିକ ପନିପରିବା ଖାଇବା ଦ୍ୱାରା ଆମର ଫାଇବର ଜିନିଷ ମଧ୍ୟ ଆମେ ପାଇପାରିବା। ଗାଜର, ବିଟ, ପିଆଜ, ଅଦା, ବନ୍ଧାକୋବି, କାକୁଡ଼ି, ଧନିଆ ପତ୍ର ଏବଂ ପାଳଙ୍ଗ ଶାଗ, ମୂଳା ଆଦିରୁ କଞ୍ଚା ଖିଆଯାଇପାରିବ ଏବଂ ଏହା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ ବଢ଼ାଇ ଦେଇଥାଏ। ସବୁବେଳେ ତାଜା ପନିପରିବା ଖାଇବା ଉଚିତ। ପରିବା ମଧ୍ୟରେ ସବୁଜ ପରିବାର ଅଧିକ ବ୍ୟବହାର କରିବା ଦରକାର। ଋତୁ ଅନୁସାରେ ମଧ୍ୟ ପରିବା ବ୍ୟବହାର କରିବା ଉଚିତ, କାରଣ ଏହା ପ୍ରକୃତିର ଅନୁକୂଳ ଓ ପୁଷ୍ଟିକର ହୋଇଥାଏ। ଫଳର ବ୍ୟବହାର ଅଧିକରୁ ଅଧିକ କରାଯାଇପାରିବ। ବ୍ୟସ୍ତତା ମଧ୍ୟରେ ଭୋଜନ ନ କରି ଆରାମରେ ଖାଇଲେ ଖାଦ୍ୟ ଠିକ୍ ଭାବରେ ପାଚନ ହୋଇଥାଏ। ଗୋଟିଏ ରୁଟି ତିଆରି କରିବାରେ 1 ଘଣ୍ଟା ପୂର୍ବରୁ ଅଟା ଦଳି ରଖିବା ଆବଶ୍ୟକ। ଏହାଦ୍ୱାରା ରୁଟି ହାଲୁକା ଏବଂ ଶୀଘ୍ର ପାଚନଯୁକ୍ତ ହୋଇଥାଏ। ଭୋଜନ କରିବା ସମୟରେ ପାଣି ପିଇବା ଅନୁଚିତ। ଯଦି ପାଣି ପିଇବା ତାହେଲେ ଅତି କମ୍ ପାଣି ପିଇବା ଆବଶ୍ୟକ। ଶାରୀରିକ ପରିଶ୍ରମ କରୁଥିବା ବ୍ୟକ୍ତି ଛଡ଼ା ଅନ୍ୟମାନେ କମ୍ ତୈଳଯୁକ୍ତ ଖାଦ୍ୟ ଖାଇବା ଆବଶ୍ୟକ।
1: ଆମର ସ୍ୱାସ୍ଥ୍ୟରେ ଶୁଣିଲେ ଆମ ଖାଦ୍ୟ କେତେ ପୁଷ୍ଟିକର, ଏ ସମ୍ପର୍କରେ ଆଲୋଚନା କଲେ ଡାକ୍ତର ରେତାଞ୍ଜଳି ପ୍ରଧାନ।

0: ଆକାଶବାଣୀ କଟକ ସମୟ ସକାଳ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ
1: ଆକାଶବାଣୀ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର ମୁଖ୍ୟ ସମ୍ବାଦ ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବ କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ସିକିମ୍କୁ ଆଜିଠାରୁ ତିନିଦିନିଆ ଗସ୍ତରେ ଯିବେ ରାଷ୍ଟ୍ରପତି ସୀମା ସୁରକ୍ଷା ବାହିନୀର ସାଞ୍ଚୋ ସୀମାନ୍ତ ଆଉଟ୍ପୋଷ୍ଟରେ ଆଜି ଏକ କାର୍ଯ୍ୟକ୍ରମରେ ଯୋଗଦେବେ ସ୍ୱରାଷ୍ଟ୍ରମନ୍ତ୍ରୀ ଦୁଇ ଦେଶ ମଧ୍ୟରେ ଦୀର୍ଘକାଳୀନ ଯୁଦ୍ଧବିରତି ଚୁକ୍ତିନାମା ଅଗ୍ରଗତି କରିଥିବା ନେଇ ସୂଚନା ଦେଇଛନ୍ତି ଉଭୟ ଆମେରିକା ଓ ଇରାନ୍ ଏବଂ ଚଳିତ ଆଇପିଏଲ୍ ସଂସ୍କରଣର ପ୍ଲେ ଅଫ୍ ପର୍ଯ୍ୟାୟ ମ୍ୟାଚ୍ ଆଜିଠାରୁ ଆରମ୍ଭ ପ୍ରଥମ କ୍ୱାଲିଫାୟରରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଓ ଗୁଜରାଟ ଟାଇଟନ୍ସ ମଧ୍ୟରେ ହେବ ମ୍ୟାଚ୍ ନୂଆଦିଲ୍ଲୀରେ ଆଜି କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ଅନୁଷ୍ଠିତ ହେବ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କରଙ୍କ ସହ ଅଷ୍ଟ୍ରେଲିଆ ପ୍ରତିପକ୍ଷ ପେନି ୱୋଙ୍ଗ୍ ଜାପାନର

ଅଧିକ ବ୍ୟାପକ ହେବ ବୋଲି ଶ୍ରୀ ଟ୍ରମ୍ପ ଚେତାବନୀ ଦେଇଛନ୍ତି। ସାଉଦି ଆରବ, କତାର, ପାକିସ୍ତାନ, ତୁର୍କୀ, ମିସର, ଜୋର୍ଡାନ ଏବଂ ବାହାରିନ୍ ଆଦି ରାଷ୍ଟ୍ରଗୁଡ଼ିକ ଆବ୍ରାହମ୍ ଚୁକ୍ତିରେ ସାମିଲ ହେବାକୁ ଶ୍ରୀ ଟ୍ରମ୍ପ ଅନୁରୋଧ କରିଛନ୍ତି। ଇସ୍ରାଏଲ ଏବଂ କେତେକ ଆରବ ଓ ମୁସଲିମ ବହୁଳ ରାଷ୍ଟ୍ର ମଧ୍ୟରେ ସମ୍ପର୍କକୁ ସ୍ୱାଭାବିକ କରିବା ପାଇଁ ଶ୍ରୀ ଟ୍ରମ୍ପଙ୍କ ପ୍ରଥମ ରାଷ୍ଟ୍ରପତି କାର୍ଯ୍ୟକାଳ ସମୟରେ ଆବ୍ରାହମ୍ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା। ବାହାରିନ୍ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ 2020ରେ ପ୍ରଥମ ଦେଶ ଭାବେ ଏହି ଚୁକ୍ତି ସ୍ୱାକ୍ଷର କରିଥିଲେ। ତେବେ ଅନ୍ୟପକ୍ଷରେ ଆମେରିକା ସହିତ ଆଲୋଚନାରେ ଅଗ୍ରଗତି ଘଟିଥିବା ଇରାନ ସୂଚନା ଦେଇଥିଲେ ମଧ୍ୟ ଚୁକ୍ତି ସ୍ୱାକ୍ଷର ନେଇ କୌଣସି ସ୍ୱଷ୍ଟ ବାର୍ତ୍ତା ପ୍ରଦାନ କରିନାହିଁ। ସାଉଦି ଆରବରେ ପାଞ୍ଚଦିନିଆ ହଜ୍ ରୀତିନୀତି କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହେଉଛି। ଭାରତ ସମେତ ବିଶ୍ୱର ବିଭିନ୍ନ ପ୍ରାନ୍ତରୁ ମୁସଲମାନ ସମ୍ପ୍ରଦାୟ ଏଥିରେ ଅଂଶଗ୍ରହଣ କରୁଛନ୍ତି। ତୀର୍ଥଯାତ୍ରୀ ଗତକାଲି ମିନାର ତମ୍ବୁ ନଗରୀରେ ଏକତ୍ରିତ ହୋଇଛନ୍ତି। ପ୍ରାତଃ ନମାଜ ପାଠ ପରେ ଆଜି ହଜ୍ ରୀତିର ପ୍ରମୁଖ ମୁଖ୍ୟ ନମାଜ ପାଇଁ ଆରାଫତ ଅଞ୍ଚଳକୁ ଗସ୍ତରେ ଯିବେ। ସେଠାରେ ପ୍ରାର୍ଥନା କାର୍ଯ୍ୟକ୍ରମରେ ତୀର୍ଥଯାତ୍ରୀ ଯୋଗଦେବେ। ଏହାପରେ ନିମରା ମସ୍ଜିଦ୍ଠାରେ ଖତୁବା ଏ ହଜ୍ ଅର୍ଥାତ୍ ହଜ୍ ଧର୍ମୋପଦେଶ କାର୍ଯ୍ୟକ୍ରମରେ ତୀର୍ଥଯାତ୍ରୀ ଯୋଗଦେବେ। ସନ୍ଧ୍ୟାରେ ମୁଜଦାଲିଫା ଗସ୍ତ ପୂର୍ବରୁ ତୀର୍ଥଯାତ୍ରୀ ଏକାଠି ମଧ୍ୟାହ୍ନ ଏବଂ ଅପରାହ୍ନ ନମାଜ ପାଠ କରିବେ। ଆସନ୍ତାକାଲି ସକାଳେ ପାରମ୍ପରିକ ପଶୁବଳି ଏବଂ ଶୈତାନକୁ ପ୍ରତୀକାତ୍ମକ ପଥର ମାରିବା ପାଇଁ ତୀର୍ଥଯାତ୍ରୀ ମିନାକୁ ଫେରିବାର କାର୍ଯ୍ୟସୂଚୀ ରହିଛି। ଚଳିତ ଆଇପିଏଲ୍ ସଂସ୍କରଣର ପ୍ଲେ ଅଫ୍ ପର୍ଯ୍ୟାୟ ମ୍ୟାଚ୍ ଆଜିଠାରୁ ଆରମ୍ଭ ହେଉଛି। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ସନ୍ରାଇଜର୍ସ ହାଇଦ୍ରାବାଦ, ଗୁଜରାଟ ଟାଇଟନ୍ସ ଏବଂ ରାଜସ୍ଥାନ ରୟାଲ୍ସ ପ୍ଲେ ଅଫ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ସଂଘ ଷ୍ଟାଡିୟମ୍ଠାରେ ଆଜି ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ ଖେଳାଯିବ। ସନ୍ଧ୍ୟା 7:30ରେ ଆରମ୍ଭ ହେବାକୁ ଥିବା ଏହି ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟନ୍ସ ପରସ୍କରକୁ ଭେଟିବେ। ଏହି ମ୍ୟାଚ୍ର ବିଜେତା ଚଳିତ ସଂସ୍କରଣର ଫାଇନାଲ୍ ପର୍ଯ୍ୟାୟକୁ ସିଧାସଳଖ ଉନ୍ନୀତ ହେବ। ତେବେ ପରାଜିତ ଦଳ ଦ୍ୱିତୀୟ କ୍ୱାଲିଫାୟର୍ ଖେଳିବ। ଆସନ୍ତାକାଲି ମୋହାଲି କ୍ରିକେଟ୍ ପଡ଼ିଆରେ ସନ୍ଧ୍ୟା 7:30ରେ ସନ୍ରାଇଜର୍ସ ହାଇଦ୍ରାବାଦ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଏଲିମିନେଟର୍ ମ୍ୟାଚ୍ ଖେଳାଯିବ। ବିଜୟୀ ଦଳ କ୍ୱାଲିଫାଇଙ୍ଗ୍ ପର୍ଯ୍ୟାୟକୁ ଉନ୍ନୀତ ହେବ। ପରାଜିତ ଦଳ ଟୁର୍ଣ୍ଣାମେଣ୍ଟରୁ ବାଦ୍ ପଡ଼ିବ। ଚଳିତ ସଂସ୍କରଣରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 14 ମ୍ୟାଚ୍ରୁ 18 ପଏଣ୍ଟ ହାସଲ କରି ପଏଣ୍ଟ ତାଲିକାର ଶୀର୍ଷ ସ୍ଥାନରେ ରହିଛି। ସାଫ୍ ମହିଳା 2026 ଫୁଟବଲ ପ୍ରତିଯୋଗିତାର ଏକ ଗ୍ରୁପ୍ ପର୍ଯ୍ୟାୟ ମ୍ୟାଚ୍ରେ ଗତକାଲି ଭାରତ ବିଜୟୀ ହୋଇଛି। ଗୋଆର ମାର୍ଗାଓଠାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଭାରତ 11-0 ମାଳଦ୍ୱୀପକୁ ପରାସ୍ତ କରିଛି। ଦଳ ପକ୍ଷରୁ ଅଭିକା ସିଂ 4 ଗୋଲ୍ ସ୍କୋର କରିଥିଲେ। ପରବର୍ତ୍ତୀ ମ୍ୟାଚ୍ରେ ଆସନ୍ତା ରବିବାର ଦିନ ଭାରତ ବାଂଲାଦେଶକୁ ଭେଟିବ। ଦିଲ୍ଲୀରେ ଆଜି ପ୍ରବଳ ଗ୍ରୀଷ୍ମ ହେବା ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କ ସୂଚନା ଜାରି କରିଛି। ଦିଲ୍ଲୀରେ ଗ୍ରୀଷ୍ମ ପରିସ୍ଥିତି ଆସନ୍ତାକାଲି ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି ବିଭାଗ କହିଛି। ତାପମାତ୍ରା 44-46 ଡିଗ୍ରୀ ସେଲ୍ସିୟସ୍ ମଧ୍ୟରେ ରହିପାରେ। ଓଡ଼ିଶା ସମେତ ମଧ୍ୟପ୍ରଦେଶ, ତେଲେଙ୍ଗାନା, ଉତ୍ତରପ୍ରଦେଶ ଏବଂ ବିଦର୍ଭରେ ରାତି ତାପମାତ୍ରା ବୃଦ୍ଧି ନେଇ ପାଣିପାଗ ବିଭାଗ ଆକଳନ କରିଛି। ହରିୟାଣା, ଚଣ୍ଡିଗଡ଼, ପୂର୍ବ ମଧ୍ୟପ୍ରଦେଶ, ପଞ୍ଜାବ, ଉତ୍ତରପ୍ରଦେଶ, ବିଦର୍ଭ, ପଶ୍ଚିମ ରାଜସ୍ଥାନ ଆଦି ଅଞ୍ଚଳରେ ମଧ୍ୟ ଆଜି ପ୍ରବଳ ଗରମ ଅନୁଭୂତ ହେବ। ଦେଶର ଅନ୍ୟାନ୍ୟ କେତେକ ପ୍ରାନ୍ତରେ ମଧ୍ୟ ଗରମ ଅନୁଭୂତ ହେବା ନେଇ ପାଣିପାଗ ବିଭାଗ ଅନୁମାନ କରିଛି। ଅନ୍ୟପକ୍ଷରେ ଦେଶର ଉତ୍ତର ପୂର୍ବାଞ୍ଚଳର କେତେକ ସ୍ଥାନ, ବିହାର, ପଶ୍ଚିମବଙ୍ଗର ଉପ ହିମାଳୟ ଅଞ୍ଚଳ ଏବଂ ମାହେରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ନୂଆଦିଲ୍ଲୀରେ ଆଜିଠାରୁ ଆରମ୍ଭ ହେବ କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ। ସିକ୍କିମ୍କୁ ଆଜିଠାରୁ 3-ଦିନିଆ ଗସ୍ତରେ ଯିବେ ରାଷ୍ଟ୍ରପତି। ସୀମା ସୁରକ୍ଷା ବାହିନୀର ସାଞ୍ଚୁ ସୀମାନ୍ତ ଆଉଟ୍ପୋଷ୍ଟରେ ଆଜି ଏକ କାର୍ଯ୍ୟକ୍ରମରେ ଯୋଗଦେବେ ସ୍ୱରାଷ୍ଟ୍ରମନ୍ତ୍ରୀ। ଦୁଇ ଦେଶ ମଧ୍ୟରେ ଦୀର୍ଘକାଳୀନ ଯୁଦ୍ଧବିରତି ଚୁକ୍ତିନାମା ଅଗ୍ରଗତି କରିଥିବା ସୂଚନା ଦେଇଛନ୍ତି ଉଭୟ ଆମେରିକା ଓ ଇରାନ୍। ଏବଂ ଚଳିତ ଆଇପିଏଲ୍ ସଂସ୍କରଣ ପ୍ଲେ ଅଫ୍ ପର୍ଯ୍ୟାୟ ମ୍ୟାଚ୍ ଆଜିଠାରୁ ଆରମ୍ଭ। ପ୍ରଥମ କ୍ୱାଲିଫାୟର୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ହେବ ମ୍ୟାଚ୍। ସମ୍ବାଦ ଶେଷ ହେଲା।

ଓଡ଼ିଆରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା ଆରମ୍ଭ କରୁଛୁ ସାନ୍ତାଳୀ ଆଖଡ଼ା କାର୍ଯ୍ୟକ୍ରମ ପ୍ରଯୋଜନା ନାଗଭୂଷଣ ମାଝୀ ଉପସ୍ଥାପନା ମହେନ୍ଦ୍ରନାଥ ମୁର୍ମୁ ଏବଂ ପଦ୍ମିନୀ ହାସ୍ତା।

0: ᱠᱚᱨᱩᱱᱟ ᱠᱚᱨᱚ ᱴᱩᱰᱩ ᱟᱨ ᱥᱟᱶᱛᱮᱱ ᱠᱚᱣᱟᱜ ᱥᱮᱨᱮᱧ ᱯᱮ ᱟᱸᱡᱚᱢ ᱠᱮᱜᱼᱟ ᱱᱚᱣᱟ ᱥᱮᱨᱮᱧ ᱥᱟᱶᱛᱮᱜᱮ ᱛᱮᱦᱮᱧᱟᱜ ᱥᱟᱱᱛᱟᱲᱤ ᱟᱠᱷᱲᱟ ᱫᱚ ᱱᱚᱰᱮᱜᱮ ᱢᱩᱪᱟᱹᱫ ᱮᱱᱟ
1: ସାନ୍ତାଳୀ ଏକଲା କାର୍ଯ୍ୟକ୍ରମକୁ ଆଜି ଏଇଠି ଶେଷ କରୁଛୁ। ପ୍ରଯୋଜନା ନାଗଭୂଷଣ ମାଝୀ, ଉପସ୍ଥାପନା ମହେନ୍ଦ୍ରନାଥ ମୁର୍ମୁ ଏବଂ ପଦ୍ମିନୀ ହାଁସା। ଆକାଶବାଣୀ ବାରିପଦା ଶୁଣନ୍ତୁ ସୁଗମ ସଙ୍ଗୀତ କାର୍ଯ୍ୟକ୍ରମ। କଣ୍ଠଶିଳ୍ପୀ ସୁଜିତ ମହାନ୍ତି ଗାଇଛନ୍ତି ଅକ୍ଷୟ ମହାନ୍ତିଙ୍କ ରଚନାରୁ।

ଦିନ ଶେଷରେ ଆସେ ରାତି, କ୍ଲାନ୍ତମୟ ମୁହୂର୍ତ୍ତରେ ଯବନିକା ପଡ଼େ ରାତି ସହ, ରାତି ଶାନ୍ତ ଶୀତଳ।

କାଲି ରାତି ସ୍ୱପ୍ନରେ ଆସିଥିବା ସେ ଅନାମିକା ଝିଅଟି ଆଜି ପାଲଟିଗଲା ମୋ ଆଖି ସାମ୍ନାର ବିରାଟ ବାସ୍ତବତା।

0: ଶୁଣୁଛ, ଝିଅ ବାହାଘର ଏ ପର୍ଯ୍ୟନ୍ତ ଗହଣା କିଣା ହେଲାନି।
1: ଆରେ ମୋ ସାଙ୍ଗ କହୁଥିଲା ନାଣ୍ଡୁ ଭାଇ ଗହଣା ଦୋକାନର କଥା।
0: ନାଣ୍ଡୁ ଭାଇ ଗହଣା ଦୋକାନ, ସେଠି ସବୁ ଠିକ ଠାକ ମିଳିବ ତ?
1: ହଁ, ନାଣ୍ଡୁ ଭାଇ ଗହଣା ଦୋକାନରୁ ସବୁ ଗହଣା ଆଣିବା। ସେଠି ପରା ସରକାରୀ ସ୍ୱୀକୃତି ପ୍ରାପ୍ତ 916 ହଲମାର୍କ ଚିହ୍ନ HUID କୋଡ ନମ୍ବର ଥିବା ଗହଣା ମିଳୁଛି।
0: ତାହେଲେ ତ ବଢିଆ କଥା।
1: ହଁ ଆଜ୍ଞା, ହଲମାର୍କ ଗହଣା କିଣନ୍ତୁ ନାଣ୍ଡୁ ଭାଇ ଗହଣା ଦୋକାନ, କୁଚେଇ ବସ୍ ଷ୍ଟାଣ୍ଡ, ମୋବାଇଲ ନମ୍ବର 9437112459।
0: ଶୁଣୁଛ, ଝିଅ ବାହାଘର ଏ ପର୍ଯ୍ୟନ୍ତ ଗହଣା କିଣା ହେଲାନି।
1: ଆରେ ମୋ ସାଙ୍ଗ କହୁଥିଲା ନାଣ୍ଡୁ ଭାଇ ଗହଣା ଦୋକାନର କଥା।
0: ନାଣ୍ଡୁ ଭାଇ ଗହଣା ଦୋକାନ, ସେଠି ସବୁ ଠିକ ଠାକ ମିଳିବ ତ?
1: ହଁ, ନାଣ୍ଡୁ ଭାଇ ଗହଣା ଦୋକାନରୁ ସବୁ ଗହଣା ଆଣିବା। ସେଠି ପରା ସରକାରୀ ସ୍ୱୀକୃତି ପ୍ରାପ୍ତ 916 ହଲମାର୍କ ଚିହ୍ନ HUID କୋଡ ନମ୍ବର ଥିବା ଗହଣା ମିଳୁଛି।
0: ତାହେଲେ ତ ବଢିଆ କଥା।
1: ହଁ ଆଜ୍ଞା, ହଲମାର୍କ ଗହଣା କିଣନ୍ତୁ ନାଣ୍ଡୁ ଭାଇ ଗହଣା ଦୋକାନ, କୁଚେଇ ବସ୍ ଷ୍ଟାଣ୍ଡ, ମୋବାଇଲ ନମ୍ବର 9437112459।

ଭାରି ଅବୁଝାମ ପ୍ରିୟା, କାଲି ରାତି କଟିଛି ତାର ଜନସହ ଗଳିରେ, କେବେ କେବେ ବୁଝିଯାଏ, ପୁଣି କେବେ କେବେ ଛୋଟ ଛୋଟ କଥାରେ ହୁଏ ଭାରି ଅଛଟିଆ, ଭାରି ଅମାନିଆ।

ଏଇଠି ଶେଷ କରୁଛୁ ଝୁମର ସଙ୍ଗୀତ କାର୍ଯ୍ୟକ୍ରମକୁ। ପରିବେଷଣ କରିଥିଲେ ଶିଳ୍ପୀ ହୃଦାନନ୍ଦ ମହାନ୍ତ ଏବଂ ସାଥୀ କଳାକାର। ସାଥୀମାନେ ହେଲେ ସଞ୍ଜୁଲତା ମହାନ୍ତ, ଲତିକା ମହାନ୍ତ, ନିର୍ମଳା ମହାନ୍ତ, ଡମ୍ବରୁଧର ମହାନ୍ତ, ମକରନ୍ଦ ମହାନ୍ତ, ଟିକାୟତ ମହାନ୍ତ, ସତ୍ୟବାନ ମହାନ୍ତ ଏବଂ ପ୍ରେମଲତା ମହାନ୍ତ। ପ୍ରଯୋଜନା ନାଗଭୂଷଣ ମାଝୀ, ଉପସ୍ଥାପନା ମହେନ୍ଦ୍ରନାଥ ମୁର୍ମୁ ଏବଂ ପଦ୍ମିନୀ ହାସ୍ତା। ଆକାଶବାଣୀ ବାରିପଦା। ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲି କରି ଶୁଣାଉଛୁ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

0: ଅଫିସ ଯାଉଛି।
1: ନିଅ, ଏ ମାସର ଇଲେକ୍ଟ୍ରି ବିଲ୍ ଭରିଦବ।
0: ବାପରେ, ଏତେ ଟଙ୍କା?
1: ମୁଁ ତ କହୁଛି ସୋଲାର ପ୍ୟାନେଲ ଲଗେଇଦବା, ମାସକୁ 300 ୟୁନିଟ ପର୍ଯ୍ୟନ୍ତ ବିଲ୍ ବଞ୍ଚିଯିବ।
0: ସେଥିରେ କେତେ ଖର୍ଚ୍ଚ ହେବ ଜାଣିଛ?
1: କାଇଁ ଚିନ୍ତା କରୁଛ, ସରକାର ସେଥିପାଇଁ ସବସିଡି ଦେଉଛନ୍ତି ପରା।
2: ଆଜ୍ଞା ହଁ, ପିଏମ୍ ସୂର୍ଯ୍ୟ ଘର ଯୋଜନାରେ କେନ୍ଦ୍ର ଓ ରାଜ୍ୟ ସରକାର ମୋଟ 138,000 ଟଙ୍କା ପର୍ଯ୍ୟନ୍ତ ସବସିଡି ଦେଉଛନ୍ତି। ପିଏମ୍ ସୂର୍ଯ୍ୟ ଘର .gov.in ରେ ଆଜି ହିଁ ଆବେଦନ କରନ୍ତୁ।
3: କଷ୍ଟମର କେୟାର ତରଫରୁ ଫୋନ ଆସିଥିଲା, କହୁଥିଲେ ତମର 50,000 ରିୱାର୍ଡ ପଏଣ୍ଟ ଏକ୍ସପାୟାର ହେଇଯିବ, ଏଇ ଲିଙ୍କ ପରଠି APK ଡାଉନଲୋଡ କରି ନିଅନ୍ତୁ।
4: ଠିକ ଲାଗୁନି, ସ୍କାମ ବି ହେଇପାରେ।

0: ସ୍ୱାଗତ ଆପଣମାନଙ୍କୁ ନାରୀମହଲ ପରିସରକୁ। ଅନେକ ସମୟରେ ମଣିଷକୁ କାର୍ଯ୍ୟ ଉପଲକ୍ଷରେ ହେଉ ଅବା କୌଣସି ପରିସ୍ଥିତି ପାଇଁ ହେଉ, ନିଜର ଜନ୍ମସ୍ଥାନ ଭିଟାମାଟି ଛାଡ଼ି ଅନ୍ୟ ଏକ ନୂଆ ଜାଗା ବା ସ୍ଥାନକୁ ଯିବାକୁ ପଡ଼ିଥାଏ ଆଉ ସେ ସେହି ନୂଆ ସ୍ଥାନରେ ପୁଣି ଥରେ ନିଜ ଜୀବନକୁ ଆରମ୍ଭ କରେ। ତାରି ଭିତରେ କେତେବେଳେ ଦିନ ସପ୍ତାହ, ସପ୍ତାହ ମାସ ଆଉ ମାସ ବର୍ଷରେ ପରିବର୍ତ୍ତିତ ହୋଇଯାଏ। ଧୀରେ ଧୀରେ ମଣିଷଟି ସେହି ନୂଆ ସ୍ଥାନଟିକୁ ନିଜର ବୋଲି ଭାବେ, ତାର ମାଟି ପାଣି ପବନକୁ ଆପଣେଇ ନିଏ, ନୂଆ ସମ୍ପର୍କର ଖିଅ ଯୋଡ଼େ। ଭଲ ମନ୍ଦ ହସ ଖୁସି ଦୁଃଖ କଷ୍ଟ ଭିତରେ ବଞ୍ଚିବା ଶିଖିନିଏ, କିନ୍ତୁ ତାରି ଭିତରେ ସେ ନିଜ ଲୋକଙ୍କୁ ଭୁଲେ ନାହିଁ, ଭୁଲେ ନାହିଁ ନିଜର ସ୍ୱତନ୍ତ୍ର ପରମ୍ପରା ରୀତିନୀତି ପର୍ବପର୍ବାଣୀକୁ, ସେସବୁକୁ ସେ ପାଳେ ମନପ୍ରାଣ ଦେଇ ନିଜର ସ୍ୱାତନ୍ତ୍ର୍ୟକୁ ବଞ୍ଚାଇ ରଖିବାକୁ ପ୍ରୟାସ କରେ। ତେବେ ଆଜି ଏତେ ସବୁ କଥା କହିବାର ହେଲା ଆଜିର ଅତିଥି ସୀମା ଶର୍ମା, ଯିଏକି ଜଣେ ଶିକ୍ଷୟିତ୍ରୀ, ପିଲାଟି ବେଳୁ ନିଜର ଜନ୍ମସ୍ଥାନ ଛାଡ଼ି ବାପାଙ୍କ ସାଙ୍ଗରେ ଓଡ଼ିଶା ଚାଲି ଆସିଥିଲେ, ତାପରେ ଓଡ଼ିଶାର ମାଟି ପାଣି ପବନକୁ ଆଦରି ନେଇ ଏଇ ଜାଗାର ହେଇ ରହିଗଲେ। ଆସନ୍ତୁ ତାଙ୍କ ଜୀବନ କାହାଣୀ ଜାଣିବା ତାଙ୍କରି ପକ୍ଷରୁ। ଆଜ୍ଞା ନମସ୍କାର, ଆମର କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ କରୁଛୁ।
1: ନମସ୍କାର,
0: ଆଜିର ଯେଉଁ ଆମର ଆଳପ କାର୍ଯ୍ୟକ୍ରମ, ସେଥିରେ ପ୍ରଥମେ ଆମେ ଆପଣଙ୍କର ପିଲାଦିନର କଥା କିଛି ଜାଣିବା, କୋଉଠି ବଢ଼ିଥିଲେ ଆପଣ, କୋଉ

0: ପଢ଼ିଥିଲେ ସେ ବିଷୟରେ କିଛି କୁହନ୍ତୁ।
1: ମୋର ଜନ୍ମ ହେଇଥିଲା ଦିଲ୍ଲୀରେ, କିନ୍ତୁ ବାପା ଏୟାରଫୋର୍ସରେ ଥିଲା ବେଳେ ବହୁତ ମାନେ ମୁମ୍ବାଇ, ଦିଲ୍ଲୀ, ପଞ୍ଜାବ ବୁଲିଥିଲି। ମୁଁ ଛୋଟ ଥିଲି, 1971ରେ ବାପା ଏୟାରଫୋର୍ସ ଛାଡ଼ିକି ଏଆରସି ଚାରବାଟିଆ ଏଠି ଜଏନ୍ କରିଲେ। ସେ ଚୌଦ୍ୱାର ଆଗେ ଅଛି
0: ଆଜ୍ଞା,
1: ତ ସେଇଠି ହିଁ କେନ୍ଦ୍ର ବିଦ୍ୟାଳୟ ଥିଲା, ସେ କ୍ୟାମ୍ପସ୍ ଭିତରେ। ଆଉ ସେଠି ମୁଁ ହାଇସ୍କୁଲ କରିଲି, ତାପରେ ଆଇଏ ଓ ବିଏ କରିଲି ଏସ୍ ବି ୱିମେନ୍ସ କଲେଜରେ, ଓ ମାଷ୍ଟର୍ସ ଇନ୍ ଇକୋନୋମିକ୍ସ କରିଲି ରମେଶାରେ। ଏଇ ଯେଉଁ ଏଆରସି ଥିଲା ନା, ସେଇଟା ମିନି ଇଣ୍ଡିଆ ଭଳିଆ ଥିଲା। ସବୁ ଷ୍ଟେଟ୍ସର ଲୋକ, ସବୁ ରିଲିଜନ୍ର ଲୋକ ସେଇଠି ଥିଲେ, ମାନେ ସବୁ କଲଚର୍ ମୁଁ ଦେଖିଛି ଏତେ ବର୍ଷ ସେଇଠି ରହିକି। ନିୟର୍ଲି 18 ଇୟର୍ସ ରହିଥିଲି ଏଆରସିରେ,
0: 18 ବର୍ଷ।
1: ସେଇଠି ସମସ୍ତଙ୍କ ସାଙ୍ଗରେ ମାନେ ପ୍ରୋଗ୍ରାମରେ ଯାଉଥିଲି, ଦେଖୁଥିଲି। ଗୋଟେ କ୍ଲବ ଥିଲା, ସେଇଠି ସବୁ ପର୍ବ ହଉଥିଲେ ସମସ୍ତେ ତାଙ୍କର କଲଚର। ଯେମିତି ପଞ୍ଜାବୀ ଆସୋସିଏସନ ଥିଲା, ବେଙ୍ଗଲୀ ଆସୋସିଏସନ, ମହାରାଷ୍ଟ୍ରିଆନ ଆସୋସିଏସନ, ତାଙ୍କର ଯୋଉ ମେନ୍ ମେନ୍ ପର୍ବରେ ପ୍ରୋଗ୍ରାମ ହେଇଥିଲା ବୋଲେ
0: ସେମାନେ ଯୋଉ ସବୁ କାର୍ଯ୍ୟକ୍ରମ କରୁଥିଲେ,
1: ସେ ପୂଜା କେମିତି ହୁଏ, ଯେମିତି ଦୁର୍ଗା ପୂଜା ଟାଇମ ପୁରା 5 ଦିନରେ ହୁଏ, ଅର୍ ଗଣେଶ ଚତୁର୍ଥୀ 4 ଦିନ ପାଇଁ ହୁଏ, ସେ କେମିତି କଣ ସବୁ ଦିନର ଗୋଟେ ଗୋଟେ ମହତ୍ଵ ଅଛି ସେ ସବୁ ଦେଖୁଥିଲେ।
0: ଆଜ୍ଞା, ଆପଣ ଏମ୍ଏ କରିସାରିଲା ପରେ ପୁଣି କେମିତି ଆପଣଙ୍କ ଜୀବନ ଆଗକୁ ବଢ଼ିଲା?
1: ତାପରେ ବାପାର ପୁଣି ଟ୍ରାନ୍ସଫର ହେଲା ଦିଲ୍ଲୀକୁ, ତ ସେଇଠି ଯାଇକି ମୁଁ ଗୋଟେ ପ୍ରାଇଭେଟ ଫର୍ମରେ ଥିଲି, କିନ୍ତୁ ଏତେ ଭଲ ଲାଗୁନାଇଥିଲା।
0: ଆଜ୍ଞା,
1: ଜବ୍ ସାଟିସ୍ଫାକ୍ସନ୍ ଆଇଥିଲା, ତ ଭାବିଲି ଟିଚିଂ ହିଁ ମୋର ଡେଷ୍ଟିନି ଅଛି, ମୁଁ ତ ଟିଚିଂ ହିଁ କରିବି।
0: ଆଜ୍ଞା,
1: ବିଏଡ୍ କରିକି ତାପରେ ଟିଚିଂ ଲାଇନ୍ରେ ଆସିଗଲି।
0: ଆଜ୍ଞା, ଆପଣ ତ ଏଠି ପାଠ ପଢ଼ିଲେ, ବଢ଼ିଲେ, ପୁଣି ଦିଲ୍ଲୀ ପଳେଇଲେ, ସେଠି ଚାକିରି ବି କଲେ, ପୁଣି ଓଡ଼ିଶାକୁ କେମିତି ଆସିଲେ?
1: 1995ରେ ମୋ ବାହାଘର ହେଲା କଟକରେ।
0: ଆଜ୍ଞା,
1: ମୁଁ 1995ରୁ ଏ ପର୍ଯ୍ୟନ୍ତ ଏଇଠି କଟକରେ ଅଛି।
0: ଆପଣଙ୍କ
1: ଶାଶୁ ଘର କଟକ।
0: ଆପଣଙ୍କ ସ୍ୱାମୀ ବି କଣ ପଞ୍ଜାବୀ?
1: ସେ ବି ପଞ୍ଜାବୀ, କିନ୍ତୁ ତାଙ୍କ ଜନ୍ମ ବି କଟକରେ ହିଁ ହେଇଛି।
0: ଆଜ୍ଞା, ଆପଣ ତ ଛୋଟବେଳୁ ଓଡ଼ିଆ ସଂସ୍କୃତି, ଓଡ଼ିଆ ପରିବେଶ ଭିତରେ ବଢ଼ିଛନ୍ତି, ତାପରେ ପୁଣି ବିବାହ କଲେ ମଧ୍ୟ ଓଡ଼ିଶାରେ। ଏଇ ଯୋଉ ଓଡ଼ିଆ ପରିବେଶ ଭିତରେ ବଢ଼ିବା ଭିତରେ ଆପଣ କଣ ଲକ୍ଷ୍ୟ କରିଛନ୍ତି ଓଡ଼ିଆ ସଂସ୍କୃତି ବିଷୟରେ?
1: ବହୁତ ହି ରିଚ୍ କଲଚର ଅଛି। ମୁଁ ଶୁଣିଥିଲି ସବୁବେଳେ କି ଓଡ଼ିଆ ମାନଙ୍କର 12 ମାସରେ 13ଟା ପର୍ବ ହୁଏ, ଓ ସେଇଟା ମୁଁ ଫିଲ୍ ବି କରିଲି। ସବୁ ଓକେଜନ୍ସରେ ଗୋଟେ ନା ଗୋଟେ ପର୍ବ ଅଛି, ଓ ତାର ଇମ୍ପୋର୍ଟାନ୍ସ ବି ଅଛି।
0: ଆଜ୍ଞା,
1: ଆଣ୍ଡ ବହୁତ ଫ୍ରେଣ୍ଡଲି, ମାନେ ଓଡ଼ିଆ ଲୋକମାନେ ବହୁତ ଫ୍ରେଣ୍ଡଲି ଓ ବହୁତ ସିମ୍ପଲ।
0: ଆପଣ ତ ଇକୋନୋମିକ୍ସରେ ମାଷ୍ଟର୍ସ କରିଛନ୍ତି, ଗୋଟେ ପ୍ରାଇଭେଟ ଫାର୍ମରେ ମଧ୍ୟ ଚାକିରି କରୁଥିଲେ, କିନ୍ତୁ ହଠାତ୍ ଏମିତି ଶିକ୍ଷକତା ପାଇଁ କି ଆପଣଙ୍କର ଆଗ୍ରହ କାହିଁକି ଆସିଲା?
1: ପ୍ରାଇଭେଟ ଫାର୍ମରେ କାମ କରିଲା ବେଳେ ଲାଗିଲା କି ନାଇଁ, ଯୋଉ ସିନ୍ସିଆରିଟି ଅନେଷ୍ଟି ଅଛି ସେଇଟା ଏଇ ଲାଇନ୍ରେ ଦେଲେ ଭଲ ହବ।
0: ଆଜ୍ଞା,
1: ମୋ ନଲେଜଟା ଓ କେ ବି ପାଇଲେ ଭଲ, ମାନେ ମୁଁ ଶିଖେଇ ପାରିବି ପିଲାଙ୍କରୁ, ଅର୍ ପିଲା ସାଙ୍ଗର ଇଣ୍ଟରାକ୍ସନ ମୋତେ ଭଲ ଲାଗୁଥିଲା, ସେଇଟା ପାଇଁ ଭାବିଲି ଟିଚର ହେଇଯିବି ଅର୍ ବିଏଡ୍ କରିଲି।
0: ଆପଣ ଟିଚରସିପ୍ ଆରମ୍ଭ କଲେ ପ୍ରଥମେ ଦିଲ୍ଲୀରେ, ସେତେବେଳେ ଆପଣ କୋଉ ଶ୍ରେଣୀର ପିଲାମାନଙ୍କୁ ପାଠ ପଢ଼ାଉଥିଲେ?
1: ସେଇଠି ଆକ୍ଚୁଆଲି ମୁଁ ପଢ଼େଇଲି ଷ୍ଟାଣ୍ଡାର୍ଡ 9 ଓ 11କୁ।
0: ଆଜ୍ଞା,
1: କିନ୍ତୁ କଟକ ଆସିଲା ପରେ ମୋର ଆପଏଣ୍ଟମେଣ୍ଟ ହେଇଥିଲା 9-10 ପାଇଁ, ମୋର ନିଜ ହେଲ୍ଥ ଇସ୍ୟୁଜ୍ ଥିଲା ବେଳେ ମୁଁ ଲୋଅର୍ କ୍ଲାସ୍ ଜଏନ୍ କରିଲି।
0: ଆଜ୍ଞା, ଆପଣ ଏଇ ଯୋଉ କଟକରେ ଅଛନ୍ତି, ଶିକ୍ଷକତା କରୁଛନ୍ତି, ଏଇ ସ୍କୁଲରେ ଆପଣ କେତେ ବର୍ଷ ହେଲାଣି କାମ କଲେଣି?
1: ଆରାଉଣ୍ଡ 30 ଇୟର୍ସ, 1996ରେ ଜଏନ୍ କରିଥିଲି ସ୍କୁଲ, ତ 29 ଇୟର୍ସ ସରିଗଲା।
0: ଆଜ୍ଞା, ଆପଣ ଏଇ ସ୍କୁଲରେ କଣ ସବୁ ସବଜେକ୍ଟ ବା ବିଷୟ ପଢ଼ାଉଛନ୍ତି?
1: ଆଗେ କ୍ଲାସ୍ 3-4ରୁ ସବୁ ସବଜେକ୍ଟ ପଢ଼ାଉଥିଲି, ଏବେ ଟିକେ ହିଷ୍ଟ୍ରି, ସିଭିକ୍ସ,
0: ଆଜ୍ଞା,
1: କ୍ଲାସ୍ 6-7 ଏମିତି 8 ସବଜେକ୍ଟ ପଢ଼ାଇଲେ ପୁରା।
0: ଆଜ୍ଞା, ଆପଣ ତ ଇକୋନୋମିକ୍ସର ଷ୍ଟୁଡେଣ୍ଟ, ତ ହିଷ୍ଟ୍ରି ସିଭିକ୍ସ ପ୍ରତି କେମିତି ଆପଣଙ୍କର ଆଗ୍ରହ ଆସିଲା?
1: ଦେଖନ୍ତୁ, ଇକୋନୋମିକ୍ସରେ ବି ହିଷ୍ଟ୍ରି ଅଛି।
0: ଆଜ୍ଞା,
1: ଅର୍ ହିଷ୍ଟ୍ରିରେ ବିନା ଫାଇନାନ୍ସରେ କିଛି ନାହିଁ, ମାନେ ଆପଣ ହିଷ୍ଟ୍ରି ପଢ଼ିଲେ ବି ସେଇ ଟାଇମ୍ର ରାଜା ନା ଯୋଉ ବି ଥିଲେ ସେମାନେ ଫାଇନାନ୍ସ କେମିତି କରିଥିଲେ, ଆର୍ଥିକ ଅବସ୍ଥା କଣ ଥିଲା, କେମିତି କରିଲେ, ସୋ ହିଷ୍ଟ୍ରି ଅର୍ ଇକୋନୋମିକ୍ସର ବହୁତ କମ୍ବାଇଣ୍ଡ ଅଛି। ବିଏରେ ପଲିଟିକାଲ ସାଇନ୍ସ ଥିଲା ମୋର, ଇକୋନୋମିକ୍ସ ଅନର୍ସ, ପଲିଟିକାଲ ସାଇନ୍ସ ପାସ୍, ତ ସେଇଟା ପାଇଁ ହିଷ୍ଟ୍ରିର ବହୁତ କଭର ହେଇଯାଇଥିଲା।
0: ଆଜ୍ଞା, ତେବେ ଆପଣ ତ ଆଇସିଏସ୍ସି କୋର୍ସର ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି, ଅନେକ କୁହନ୍ତି ଯେ ଆଇସିଏସ୍ସି କୋର୍ସଟା ବହୁତ କଷ୍ଟ ବୋଲି, ଏଇଟା କେତେ ଦୂର ଠିକ୍?
1: କଷ୍ଟ ନୁହେଁ, ବହୁତ ଡିଟେଲ୍ଡ।
0: ଆଜ୍ଞା,

0: ଯେମିତି ସୋସିଆଲ ଷ୍ଟଡିଜ୍ ଅଛି, ଆଇସିଏସ୍ଇରେ ହିଷ୍ଟ୍ରି ସିଭିକ୍ସ ଅଲଗା, ଜିଓଗ୍ରାଫି ଅଲଗା,
1: ଆଜ୍ଞା
0: ସାଇନ୍ସ ଆମର ଫିଜିକ୍ସ କେମିଷ୍ଟ୍ରି ବାୟୋଲୋଜି ଅଲଗା ହେଇଯାଏ କ୍ଲାସ୍ ସିକ୍ସରୁ,
1: ଆଜ୍ଞା।
0: ତ ସେଇଟା ପାଇଁ ଟିକେ ଡିଟେଲ୍ଡରେ ଟିକେ ଲାର୍ଜ ବେସିସ୍ରେ ପାଠ ହୁଏ,
1: ଆଜ୍ଞା।
0: ବେସିକ୍ ତ ସବୁ ସେମ୍ ଅଛି।
1: ଏଇ ଯୋଉ ବୋର୍ଡରେ ପଢୁଥିବା ପିଲାମାନଙ୍କୁ ଆଗକୁ କୌଣସି କମ୍ପିଟେଟିଭ୍ ପରୀକ୍ଷା ଦେବା ପାଇଁ କି ଏଇଟା କେତେ ଦୂର ସାହାଯ୍ୟ କରିଥାଏ ବୋଲି ଆପଣ ଭାବୁଛନ୍ତି?
0: ଯେତେ ଆପଣ ଡିଟେଲରେ ପଢିଲେ ସେତେ ହିଁ ଭଲ ହବ। ଅର୍ ଫାଷ୍ଟ ଲେଖିବା ପ୍ରାକ୍ଟିସ, କାହିଁକି ଆଇସିଏସ୍ଇରେ ବହୁତ ସେମାନେ ଲେଖନ୍ତି, ତ ତାଙ୍କର ରାଇଟିଂ ପ୍ରାକ୍ଟିସ ବହୁତ ହେଇଯାଏ,
1: ଆଜ୍ଞା।
0: ଅର୍ ଇଂଲିଶ ବହୁତ ଷ୍ଟ୍ରଙ୍ଗ,
1: ଆଜ୍ଞା।
0: ସୋ ୱାର୍ଲଡରେ ଯୋଉଠି ବି ଗଲେ ଆମ ସବୁ ଷ୍ଟୁଡେଣ୍ଟସ୍ ଆଉଟସାଇନ୍ କରନ୍ତି, ତାଙ୍କର ୱେ ଅଫ୍ ଟକିଂ, ତାଙ୍କର କେମିତି କ୍ୟାରି କରେ ନିଜକୁ, ସେ ଡିଫରେନ୍ସ ଆସିଯାଏ,
1: ଆଜ୍ଞା। ଏଇଠି ଆପଣଙ୍କୁ ପ୍ରଶ୍ନଟିଏ, ଆପଣ ତ ବହୁତ ବର୍ଷ ହେଲାଣି ଶିକ୍ଷକତା କରୁଛନ୍ତି, ତେବେ ଆପଣ ଯୋଉ ସ୍କୁଲରେ କାମ କରୁଛନ୍ତି ସେ ସ୍କୁଲର ବିଶେଷତା କ'ଣ?
0: ଝିଅମାନଙ୍କର ଓଭରଅଲ୍ ଡେଭଲପମେଣ୍ଟ,
1: ଆଜ୍ଞା।
0: ସେମାନେ ପାଠରେ ବି ଯେତେ ଇମ୍ପୋର୍ଟାନ୍ସ ଦିଅନ୍ତି ସେଇଟା ହିଁ ଏକ୍ସଟ୍ରା କରିକୁଲାର ଆକ୍ଟିଭିଟିଜରେ ବି,
1: ଆଜ୍ଞା।
0: ତାଙ୍କୁ ମରାଲ ଭାଲ୍ୟୁଜ୍ ବହୁତ ଦିଆଯାଏ, ତମେ ବଡ଼ ହେଇକି ତ ୟୁ ୱିଲ୍ ବି ଦ ଲେଡି ଅଫ୍ ଦ ହାଉସ୍, ତ ସେମିତି ହିଁ ଡେଭଲପ୍ କରାଯାଏ ତାଙ୍କୁ, ଅନେଷ୍ଟି, ଟ୍ରୁଥଫୁଲନେସ୍, ଏସବୁ ବହୁତ କୁହାଯାଏ କି ଏମିତି ତମେ ଚାଲେ,
1: ମାନେ କହିବାକୁ ଗଲେ ତାଙ୍କର ଚରିତ୍ର
0: ଡେଭଲପମେଣ୍ଟ ବହୁତ ହୁଏ। ଚରିତ୍ରରେ ବେଶୀ ଷ୍ଟ୍ରେସ୍ ଦିଆଯାଏ କି ପାଠରେ ଠିକ୍ ଅଛି କିନ୍ତୁ ଗୋଟେ ପିଲା କ୍ଲାସ୍ରେ କେମିତି ବିହେଭ୍ କରେ, ଟିଚର୍ ତାକୁ ବେଶୀ ଭଲ ପାଏ କାହିଁକି ସେ ମରାଲି ଓର ତାର ବିହେଭିଅର୍ ବହୁତ ଭଲ। ମାର୍କସ୍ ତ ଠିକ୍ ଅଛି, ପିଲାମାନେ ପଢ଼ିଲେ ଲେଖିପାରିବେ, ମାର୍କସ୍ ଦିଆଯିବ, କିନ୍ତୁ ଓଭରଅଲ୍ ଡେଭଲପମେଣ୍ଟ ଝିଅମାନେ ନା, ଝିଅମାନଙ୍କର ମାନେ ମରାଲିଟି ବହୁତ ଦରକାର, ସେମାନେ ଆଗେ ଯାଇକି ଫ୍ୟାମିଲି କରିବେ, ମା ଶିକ୍ଷିତ ହେଲେ ହିଁ ଭଲରେ ସେ ପିଲାଙ୍କୁ ବି ଆଗେ ସେମିତି ଶିଖେଇବ,
1: ଆଜ୍ଞା। ଗୋଟିଏ ଘରର ମେରୁଖୁଣ୍ଟି କହିଲେ ମା ଟିଏ। ତେବେ ଏଇଠି ଆପଣଙ୍କୁ ଆଉ ଗୋଟିଏ ପ୍ରଶ୍ନ, ଯେ ଆପଣ କହିଲେ କି ଆପଣଙ୍କ ସ୍କୁଲରେ କହିବାକୁ ଗଲେ ନୈତିକ ଶିକ୍ଷା ଉପରେ ଆପଣମାନେ ବହୁତ ଗୁରୁତ୍ୱ ଦିଅନ୍ତି, ତେବେ କେବଳ ଝିଅଟିଏ ପାଇଁ ନୁହେଁ ଗୋଟେ ପିଲାଟି ପାଇଁ କି ଏଇ ଯୋଉ ନୈତିକ ଶିକ୍ଷା କାହିଁକି ଜରୁରୀ, କେତେ ଜରୁରୀ?
0: ଆମେ ସମସ୍ତେ ସଭ୍ୟ ସମାଜରେ ରହୁଛନ୍ତି, ସେଇଠି ନୈତିକତା ନା ରହିଲେ ଆମେ ତ ଜାନବର ବରିଆ ହିଁ ହେଇଯିବେ। ସେଇଟା ପିଲା ଯେବେ ମାନେ ଘରଠୁ ଶିଖନ୍ତି, ଘର ତ ଫାର୍ଷ୍ଟ ସ୍କୁଲ, ତାପରେ ମା ହଉଛି ଫାର୍ଷ୍ଟ ଟିଚର,
1: ଆଜ୍ଞା।
0: ଯେବେ ମାଙ୍କର ନୈତିକତା ଭଲ ସେ ସେମିତି ସଂସ୍କାର ଦେଇପାରିବେ ପିଲାଙ୍କୁ, ଓ ବହୁତ ଜରୁରୀ। ଆଜି ଗୋଟେ ଲୋକ ପଢ଼ିକି ଗୋଟେ ଭଲ ପୋଷ୍ଟରେ ଯାଇକି ବି ଯେବେ ସେ ନୈତିକତା ଭଲ ରହିଲେ ସେ କେବେ କରପ୍ଟ ହବ ନାହିଁ,
1: ଆଜ୍ଞା।
0: ତ ନୈତିକତା ବହୁତ ଦରକାର, କାହିଁକି ଆଗେ ଯାଇକି ବି ସେ ଚାକିରି ଯୋଉଠି କରିବେ ଭଲ ନା ପାଇବେ ଯେବେ ତାଙ୍କର କ୍ୟାରେକ୍ଟର ଷ୍ଟ୍ରଙ୍ଗ ଅଛି,
1: ଆଜ୍ଞା। କହିବାକୁ ଗଲେ ଯଦି ଆମର ମୂଲ୍ୟବୋଧ ଠିକ ଥିବ, ନୈତିକତା ଆମର ଥିବ, ତାହେଲେ ଆମେ କେବଳ ନିଜର ଯେ ଭଲ କରିବା ତା ନୁହେଁ, ଆମ ପାଇଁ କି ଦେଶ ସମାଜର ମଧ୍ୟ କିଛି ଭଲ କାମ ହେଇପାରିବ।
0: ହଁ, ସେ ତ ସତ୍ୟ।
1: ବର୍ତ୍ତମାନ ଯୋଉ ଶିକ୍ଷାଟା ଦିଆଯାଉଛି ସେଥିରେ ଆପଣଙ୍କ ଦୃଷ୍ଟିରେ ଜ୍ଞାନ ଭିତ୍ତିକ ବା ଗୁଣବତ୍ତା ଭିତ୍ତିକ ଶିକ୍ଷା ଏବଂ ମାର୍କ ବେସ୍ଡ ଏଜୁକେସନ, ସେ ବିଷୟରେ ଆପଣ କ'ଣ କହିବେ?
0: ଭାଲ୍ୟୁ ବେସ୍ଡ ଏଜୁକେସନ ନିହାତି ଦରକାର, ଯେମିତି ଆମେ କହିଲେ ଗୋଟେ ମାନେ ହ୍ୟୁମାନ୍ ବିଙ୍ଗ ପାଇଁ ସେଇଟା ନିହାତି ଦରକାର, କିନ୍ତୁ ଆଜିକାଲି ସମସ୍ତେ ମାର୍କସ୍ ଦେଖନ୍ତି, ସବୁ ଜବ୍ ପାଇଁ କମ୍ପିଟେଟିଭ ଏକ୍ସାମ, ଆପଣଙ୍କର ସେ ମାର୍କସ୍ ନା ଉଠିଲେ ଆପଣ ଜବ୍ ପାଇବେ ନାହିଁ। ତ ପିଲାଙ୍କୁ ଦିନ ରାତି ପାଠ ପଢ଼ନ୍ତି, ସବୁ କରନ୍ତି, ତ ସେଇଟା ପାଇଁ ଭାଲ୍ୟୁ ବେସ୍ଡ ହେଲେ ସେମାନେ ଡିସିପ୍ଲିନ୍ରେ ଆସିଯିବେ,
1: ଆଜ୍ଞା।
0: ଭାଲ୍ୟୁ ଏଜୁକେସନରେ ଗୋଟେ ଲୋକ ଡିସିପ୍ଲିନ୍ରେ ଆସିଯାଆନ୍ତି, ସେ ଜାଣିଛନ୍ତି ଏଇଟା ମୋ ପାଇଁ ଠିକ୍, ଏଇଟା ଗଲତ, ତ ସବୁବେଳେ ରାଇଟ୍ ପାଥରେ ଯିବେ,
1: ଆଜ୍ଞା। ଆପଣ ଏଇ ସ୍କୁଲରେ କୋଉ ଶ୍ରେଣୀର ପିଲାମାନଙ୍କୁ ପାଠ ପଢ଼ାଉଛନ୍ତି?
0: 4, 5, 6, 7,
1: ଆଜ୍ଞା। ଚତୁର୍ଥ ଶ୍ରେଣୀରୁ ସପ୍ତମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ପାଠ ପଢ଼ାଉଛନ୍ତି। ଆପଣ ବଡ କ୍ଲାସର ପିଲାଙ୍କୁ ପଢ଼ାଉଛନ୍ତି, ଛୋଟ କ୍ଲାସର ପିଲାଙ୍କୁ ବି ପଢ଼ାଉଛନ୍ତି, ଦୁଇ ଜଣ ପିଲାଙ୍କୁ ପାଠ ପଢ଼ିବା ଭିତରେ ଆପଣ କ'ଣ ଫରକ ଅନୁଭବ କରନ୍ତି?
0: ଛୋଟ ପିଲା ନା ସେମାନେ ବହୁତ ଲଭିଙ୍ଗ,
1: ଆଜ୍ଞା।
0: ଯେମିତି ସେମାନେ ଗ୍ରୋ ହେଇଯାଉଛନ୍ତି ତାଙ୍କର ଟିକେ ଥିଙ୍କିଙ୍ଗଟା ଚେଞ୍ଜ ହେଇଯାଏ, ସେତେ ବେଶୀ ନାହିଁ। ପାଠ ପଢ଼ିବା ପାଇଁ ସେମ୍, ଯେବେ ପାଠର କଥା ଉଠିବୁ ସେମାନେ ସେତେ ହିଁ ସିନ୍ସିୟର,
1: ଆଜ୍ଞା।
0: କିନ୍ତୁ ତାଙ୍କ ଥିଙ୍କିଙ୍ଗରେ ଡିଫରେନ୍ସ ଆସିଯାଏ,
1: ଆଜ୍ଞା। କୋଉ ପ୍ରକାର ଭାବନାତ୍ମକ ତାଙ୍କ ଭିତରେ ପରିବର୍ତ୍ତନ ଦେଖାଯାଏ?
0: ଆଚ୍ଛା, ଯେବେ ଛୋଟ ଅଛନ୍ତି ନା ତାଙ୍କ ପାଇଁ ତାଙ୍କ ମିସ୍ ସବୁ କିଛି, ମାନେ ମିସ୍ ଯୋଉଟା କହିଲେ ସେଇଟା ସତ୍ୟ, ତା ମା ବାପା ବି କିଛି କହିଲେ ମାନନ୍ତି ନାହିଁ।

0: ଯେମିତି ବଡ଼ ହେଇଯାଉଛନ୍ତି ଟିକେ ତାଙ୍କର ଆଟିଟ୍ୟୁଡ୍ ଟୁୱାର୍ଡସ୍ ଟିଚର୍ ଚେଞ୍ଜ ହେଇଯାଏ।
1: ଆଜ୍ଞା, ଆପଣ ତ ଅନେକ ବର୍ଷ ହେଲାଣି ଶିକ୍ଷକତା କରୁଛନ୍ତି, ଯେତେବେଳେ ଆପଣ ନୂଆ ନୂଆ ଏ କ୍ଷେତ୍ରରେ କାମ କରିବା ଆରମ୍ଭ କରିଥିଲେ, ସେ ସମୟର ଛାତ୍ରଛାତ୍ରୀ ଆଉ ବର୍ତ୍ତମାନର ଛାତ୍ରଛାତ୍ରୀ ମାନଙ୍କ ଭିତରେ ଆପଣ କଣ ଫରକ ଦେଖନ୍ତି?
0: ଆଗେ ବହୁତ ସିମ୍ପ୍ଲିସିଟି ଥିଲା। ମୋର ଏବେ 30 ବର୍ଷ ହେଇଯିବେ, ସୋ 30 ବର୍ଷ ମାନେ ବହୁତ ବଡ ଟାଇମ। ସେଇ ଟାଇମରେ ପିଲାମାନେ ବହୁତ ଅବିଡିଏଣ୍ଟ ଡିସିପ୍ଲିନ, ମାନେ ଆପଣ ଭାବନ୍ତୁ ଆମେ ବି ଛୋଟ ଥିଲା ବେଳେ ମା ବାପା କେବେ ସ୍କୁଲ ଯାଉନାହିଁଥିଲେ, କୋଉ କମ୍ପ୍ଲେନ ନାହିଁ, ଆସିକି ଆମେ କହିଲେ ଆମକୁ ପନିଶମେଣ୍ଟ ମିଳିଲା ବେଳେ ମା ବାପା କେବେ ତମର ଭୁଲ ଅଛି। କିନ୍ତୁ ଏବେ ଟାଇମ ଚେଞ୍ଜ ହେଇଯାଉଛି, ଛୋଟ ପିଲା ଏବେ ବି ଟିଚରକୁ ସବୁକିଛି ମାନୁଛନ୍ତି, କିନ୍ତୁ ବଡ଼ ପିଲାର ଟିକେ
1: ପରିବର୍ତ୍ତନ
0: ଦେଖାଯାଉଛି।
1: ସେମାନେ ତାଙ୍କର ଗୋଟିଏ ସ୍ୱତନ୍ତ୍ର ଚିନ୍ତାଧାରାକୁ ନେଇକି ଚଳୁଛନ୍ତି,
0: ତାଙ୍କର ଭିୟୁଜ ଚେଞ୍ଜ ହେଇଯାଏ, ନିଜେ ହିଁ ସେମାନେ ଲଜିକାଲି ଥିଙ୍କିଂ ଆରମ୍ଭ କରିଦିଏ।
1: ଆଜ୍ଞା,
0: ଓର କରୋନା ପରେ ତ ବହୁତ ଡିଫରେନ୍ସ ଆସିଯାଇଛି, କରୋନା ହେଲା ପରେଠୁ ମାନେ ପିଲାଙ୍କର ବିହେଭିୟର ଟୋଟାଲି ଚେଞ୍ଜ ହେଇଯାଇଛି।
1: କଣ ପରିବର୍ତ୍ତନ ହେଇଛି ବୋଲି ଆପଣ ଦେଖୁଛନ୍ତି?
0: ଯେମିତି 2 ବର୍ଷ ଘରେ ରହିଲେ ସେ ସ୍କୁଲ ଆଟ୍ମୋସ୍ଫିୟର ପାଇଲେନି, ଘର ସମସ୍ତଙ୍କର ଆଟ୍ମୋସ୍ଫିୟର ଡିଫରେଣ୍ଟ।
1: ଆଜ୍ଞା,
0: ଓ ସେଇ ଟାଇମ ବହୁତ ହି ଡିଫିକଲ୍ଟ ଟାଇମ ଥିଲା, କେତେ ଘର ଖାଇବା ପିଇବା ଅଭାବ ଥିଲା, କେତେ ଲୋକଙ୍କର ଚାକିରି ପଡ଼େଇଲା, ତ ହେଇଥିବୁ ଘରର ସିଚୁଏସନ୍ ଦେଖିକି ସେମାନେ ଚେଞ୍ଜ ହେଇଯାଇଛନ୍ତି। ଯୋଉ ଡେଭଲପମେଣ୍ଟ ସେ 2 ବର୍ଷରେ କରିଥାନ୍ତି ସେଇଟା ସେଇଠି ଅଟକିକି ରହିଗଲା।
1: ଆଜ୍ଞା,
0: ଯୋଉ ସୋସିଆଲାଇଜିଂ,
1: ଆଜ୍ଞା,
0: ସେମାନେ ସୋସିଆଲାଇଜିଂ ପୁରା ହିଁ ଭୁଲିଗଲେ କି କେମିତି ଷ୍ଟୁଡେଣ୍ଟ ସାଙ୍ଗରେ ରହିବି, ସମାଜ ସାଙ୍ଗରେ ରହିବି, ସେ ଦେଖିଲେ ବସ୍ ଖାଲି ଖାଅ ପିଅ ଟିକେ ଅନଲାଇନ୍ ପାଠ ପଢ଼ ସେଇଟା ହିଁ ଲାଇଫ, ମାନେ ତାଙ୍କ ପାଇଁ ଇଜି, ସ୍କୁଲ ଯିବା ନେଇ କୁଆଡେ ଯିବା ନେଇ ବ୍ୟାଗ୍ସ ଆରେଞ୍ଜ କରିବା ନେଇ, ତ ପିଲାଙ୍କର ବହୁତ ଇଫେକ୍ଟ ହେଇଛି।
1: ଏଇ ଯୋଉ କଥାଟି ଆପଣ କହିଲେ ଯେ କରୋନା ସମୟରେ ପିଲାମାନଙ୍କର ପାଠପଢ଼ାରେ କ୍ଷତି ନେବା ପାଇଁ କି ତାଙ୍କୁ ଯୋଉ ଅନଲାଇନ୍ ଶିକ୍ଷା ଦିଆଗଲା, ସେ ସମୟରେ ସେମାନେ ଇଣ୍ଟରନେଟ୍ ହଉ ବା ସୋସିଆଲ ମିଡିଆ ସାମାଜିକ ଗଣମାଧ୍ୟମ ତା ସାଙ୍ଗରେ ସେମାନଙ୍କର ସମ୍ପର୍କଟା ଆରମ୍ଭ ହେଲା। ଏଇ ଯୋଉ ସାମାଜିକ ଗଣମାଧ୍ୟମ ଇଣ୍ଟରନେଟ୍ ବା ମୋବାଇଲ ତାଙ୍କ ଜୀବନକୁ ବର୍ତ୍ତମାନ ସମୟରେ ପ୍ରଭାବିତ କରୁଛି ଏବଂ ତା ତ ନିଶ୍ଚୟ ରହିବ, ତାକୁ ପୁରା ବନ୍ଦ କରିପାରିବାନି, କିନ୍ତୁ କେମିତି ଆମେ ତାକୁ ଗୋଟିଏ ସକାରାତ୍ମକ ଦିଗକୁ ନେଇପାରିବା?
0: ଏଇ କ୍ୱେଶ୍ଚନ ସବୁବେଳେ ପିଟିଏମ୍ରେ ଉଠେ, କେତେ ପ୍ୟାରେଣ୍ଟସ୍ କହିବେ ମିସ୍ ପୁରା ଟାଇମ୍ ସେ ମୋବାଇଲରେ, ସେ ଶୁଣୁନାହାନ୍ତି, ମାନେ ମୋବାଇଲ ନା ଦେଲେ କେତେ ସେ ପାଟି କରିବ। ତ ପିଲା ବି ସେମିତି ହେଇଯାଇଛନ୍ତି, ସେ ମା ବାପାକୁ ବି ମାନୁନାହାନ୍ତି, ତାଙ୍କୁ ଏଡିକ୍ସନ୍, ସେ ଏଡିକ୍ଟ ହେଇଯାଇଛନ୍ତି। ପାଠ ପଢ଼ିଲା ବେଳେ ବି ଯେବେ କରୋନା ଟାଇମ୍ରେ ବି କେତେ ପିଲା ଜଏନ୍ କରିଥିବେ ଅନଲାଇନ୍, ଯେ କିନ୍ତୁ ତାଙ୍କର କିଛି ଖୋଲିକି ସେଇଟା ଦେଖିଥିବେ। ସବୁ ଜିନିଷଟାରେ କିଛି ଭଲ ବି ଅଛି ଆଉ ଖରାପ ମନ୍ଦ ବି ଅଛି, ତ ଏଇ ତ ପିଲା ଉପରେ ଅଛି ସେ କେତେ ଭଲ ଗ୍ରାସ କରିବ ନା ମନ୍ଦଟା ନେବେ।
1: ଆଜ୍ଞା, କିନ୍ତୁ ଜଣେ ଶିକ୍ଷୟିତ୍ରୀ ହିସାବରେ ଆଉ ବାପା ମାଙ୍କ ହିସାବରେ ଆମର କଣ ଗୁରୁଦାୟିତ୍ୱ ରହିଛି, ଆମେ ସେମାନଙ୍କୁ କେମିତି ସଠିକ୍ ମାର୍ଗ ଦେଖେଇବା?
0: ଦେଖନ୍ତୁ, ଯେବେ ମୋବାଇଲ ଦିଅନ୍ତୁ କିନ୍ତୁ ମୋବାଇଲରେ ସେଇ ଆପ୍ସଟା ଦିଅନ୍ତୁ ଯୋଉଠି ତାଙ୍କର ନଲେଜ ବଢିବ।
1: ଆଜ୍ଞା,
0: ଗୋଟେ ନଜର ରଖିବା କଥା, ଏମିତି ଦେଇକି ଛାଡ଼ିଲେ ହବ ନାହିଁ, ତାପରେ ଦେଖନ୍ତୁ ସେ କୋନ ସର୍ଚ୍ଚ କରୁଛି,
1: କଣ ଦେଖୁଛି,
0: ଦେଖୁଛି କୋଉଟା ସର୍ଚ୍ଚ କରୁଛି, କୋନ ସେ ଜାଣିବାକୁ ଚାହୁଁଛି, ଆପଣ ଜାଣିବେ ତାର ଗ୍ରୋଥ କେମିତି ହଉଛି। ଆଉ ଇଣ୍ଟରନେଟ ମୋବାଇଲ ବହୁତ ହେଲ୍ପଫୁଲ, ଆଜିକାଲି ତ କାହିଁକି ଏତେ ପ୍ରୋଜେକ୍ଟ ଏସେସ୍ ସ୍ପିଚେସ୍ ସବୁ ମୋବାଇଲରେ ଇଜିଲି ଆଭେଲେବଲ, ତ ପ୍ୟାରେଣ୍ଟସ୍ ମୋବାଇଲ ଦେଲେ କିଛି ଅସୁବିଧା ନାହିଁ, ଟାଇମ୍ ଲିମିଟ୍ ଓ ତା ଉପରେ ନଜର ରଖିବା ଦରକାର, ସେ କ'ଣ କରୁଛି ଏକ୍ଜାକ୍ଟଲି ପିଲା ଜାଣିବେ ନି, ଆପଣ ଏମିତି ଦେଖାନ୍ତୁ କି ଆପଣଙ୍କର କିଛି ଇଣ୍ଟରେଷ୍ଟ ନାହିଁ, କିନ୍ତୁ ଗୋଟେ ନଜର ରଖନ୍ତୁ।
1: ଆଜ୍ଞା, ଆପଣ ତ ପଞ୍ଜାବୀ, ଆପଣଙ୍କର ସଂସ୍କୃତି ଆପଣଙ୍କର ଯୋଉ ପର୍ବପର୍ବାଣି ଅଛି ସେ ବିଷୟରେ ଟିକେ ଜାଣିବା।
0: ମୁଁ ଗୋଟେ କ୍ଲିୟର କରିଦେବି, ଆକ୍ଚୁଆଲି ବେଶୀ ଲୋକ ଜାଣୁନାହାନ୍ତି, 2 ପ୍ରକାରରେ ଆମେ ହିନ୍ଦୁ ପଞ୍ଜାବୀ ଆଣ୍ଡ ଶିଖ ପଞ୍ଜାବୀ।
1: ଆଜ୍ଞା,
0: ହିନ୍ଦୁ ପଞ୍ଜାବୀର ସବୁ ପର୍ବ ଓ ସବୁ ତ୍ୟୋହାର ଯେମିତି ସମସ୍ତେ ହିନ୍ଦୁର ହୁଏ, କିନ୍ତୁ ଶିଖ ମାନେ ସେମାନେ ଅଛନ୍ତି ଗୁରୁ ନାନକର ଫଲୋଅର୍ସ।
1: ଆଜ୍ଞା,
0: ସେ ପଗଡ଼ି ପିନ୍ଧନ୍ତି, କେଶ ମାନେ ଚୁଟି କାଟନ୍ତି ନାହିଁ, ତାଙ୍କର ଗୁରୁଦ୍ୱାରରେ ଯାଇକି ପୂଜା କରନ୍ତି।
1: ଆଜ୍ଞା,
0: ଆମର ଅଛି ସବୁ ମନ୍ଦିରରେ ଆମେ ଯିବା, ସବୁ ଦେବୀ ଦେବତାକୁ ପୂଜା କରିବି, ହିନ୍ଦୁ ପଞ୍ଜାବୀ ଯେତେ ଅଛନ୍ତି।
1: ଆଜ୍ଞା,
0: ଓ ଶିଖ ମାନେ ଗୁରୁ ଗ୍ରନ୍ଥ ସାହେବକୁ
1: ପୂଜା କରନ୍ତି,
0: ସେଇଟା ହିଁ ତାଙ୍କର ଗୁରୁ ମାନାଯାଏ, ତାଙ୍କ ହୋଲି ବୁକ୍ ର ହିଁ ଗୁରୁ ମାନା।

0: କରାଯାଏ।
1: ଆଜ୍ଞା, ଆପଣଙ୍କର କଣ ସବୁ ପର୍ବପର୍ବାଣି ପାଳନ କରାଯାଏ?
0: ଶିଖିଜିମ୍ରେ ଆମର ଅଛି ଗୁରୁ ନାନକର ବର୍ଥଡେ, ସେଇଟା କାର୍ତ୍ତିକ ପୂର୍ଣ୍ଣିମା ଦିନରେ ହୁଏ, ଗୁରୁ ନାନକ ଜୟନ୍ତୀ। ତାପରେ ବୈଶାଖୀ, ଏଇଟା ଗୋଟେ ହାର୍ଭେଷ୍ଟ ଫେଷ୍ଟିଭାଲ,
1: ଆମର ଯୋଉଟିକୁ ପଣା ସଂକ୍ରାନ୍ତି ବୋଲି ବା ବିଶ୍ୱ ସଂକ୍ରାନ୍ତି ବୋଲି ଆମେ ସେଇଟା,
0: ସେଇ 14 ତାରିଖରେ ହୁଏ, ବୈଶାଖୀ 13 ତାରିଖରେ ହୁଏ। ସେଇଦିନ ପୁରା ଆପଣ ପାଇବେ ଗୁରୁଦ୍ୱାରରେ ଓର ସବୁ ଜାଗାରେ ଲୋକମାନେ ବହୁତ ଖୁସି। ପଞ୍ଜାବରେ ବହୁତ ମେଲା ଲାଗେ, ଯେମିତି ଆମର ବାଲିଯାତ୍ରା ହୁଏ ସେମିତି ହିଁ ସବୁ ଜାଗା ଜାଗାରେ ହବ। ତାପରେ ଲୋଡ଼ି ଓ ଗୋଟେ ଫେଷ୍ଟିଭାଲ ଅଛି, ସେଇଟା January 13ରେ କରାଯାଏ, ସେ ମକର ସଂକ୍ରାନ୍ତି ଟାଇମ। ସେଇ ଟାଇମରେ ଯେତେ କାହାର ନୂଆ ବାହାଘର ହେଇଛି ନା ପିଲା ହେଇଛି, ସେମାନେ ଅଗ୍ନିର ପୂଜା କରିକି ଖାଇବା ପିଇବା କରନ୍ତି।
1: ଆଜ୍ଞା,
0: ଅର୍ ବୈଶାଖୀରେ ଯେ ବି ବାହାଘର ପାଇଁ ଦେଖିବା ଦରକାର ନାହିଁ, ବୈଶାଖୀରେ ଯେ ବି ଚାହିଁଲେ ବାହା କରିପାରିବେ ସେଇ ଦିନରେ।
1: ଆଜ୍ଞା,
0: ସେ କୁଣ୍ଡଲି ଦେଖିବାକୁ ଦରକାର ନାହିଁ,
1: ମାନେ ଆମର ଯେମିତି ପାଞ୍ଜି ଦେଖିକିରି ଭଲ ଦିନ ମୁହୂର୍ତ୍ତ ଠିକ କରାଯାଏ, ସେଟା ସେମିତି କରାଯାଏ,
0: ଦରକାର ପଡ଼େନି ବୈଶାଖୀରେ ଜାତକ ଦେବା ଦରକାର।
1: ତେବେ ଆପଣ ତ ଦୀର୍ଘ ଦିନ ଧରିକି ଓଡ଼ିଶାରେ ରହିଲେଣି, ଓଡ଼ିଆ ମାନଙ୍କର କୋଉ ପର୍ବପର୍ବାଣି ଆପଣଙ୍କୁ ବେଶୀ ଭଲ ଲାଗେ?
0: ଓଡ଼ିଆ ମାନଙ୍କର 12 ମାସରେ 13 ପର୍ବ, ସେଇଠିରେ ପିଠା, ସବୁ ପର୍ବରେ ଅଲଗା ପ୍ରକାର ପିଠା, ଅର୍ କାର୍ତ୍ତିକ ପୂର୍ଣ୍ଣିମାରେ ସେ
1: ଡଙ୍ଗା ବସାଣ,
0: ସେଇଟା ମତେ ବହୁତ ଭଲ ଲାଗେ। ରଥଯାତ୍ରା ଓ ସେ ଚିତ୍ତ ପକାନ୍ତି ଯେବେ ସେ ଗୁରୁବାର ଲକ୍ଷ୍ମୀ ପୂଜା ଟାଇମରେ, ସେଇଟା ବହୁତ ଭଲ ଲାଗେ। ମାନେ ସବୁ ଟାଇମରେ କିଛି ନା କିଛି ବହୁତ ଭଲ ଲାଗେ।
1: ସବୁ ରାଜ୍ୟର କିଛି ନା କିଛି ବିଶେଷ ଖାଇବା ପିଇବା ରହିଛି, ତେବେ ଆପଣଙ୍କର କଣ ବିଶେଷ ଖାଇବା ରହିଛି?
0: ଆମ ପଞ୍ଜାବରେ ତ ମକି ରୁଟି, ସରସୋଁ ଶାଗ, ଲସି, ଦୁଧ ଦହି ବହୁତ। ପଞ୍ଜାବ ଲୋକମାନେ ନା ରିଚ୍ ଡାଏଟ୍ ବହୁତ ନିଅନ୍ତି, ଓ ୱିଣ୍ଟର୍ସରେ ତ ସେଇଠି ଆପଣ ବେଶୀ ମଖନ ଖାନା ଖାଇଲେ ଚଲେଇବେନି, କାହିଁକି ଏତେ ଥଣ୍ଡା ହୁଏ।
1: ଆଜ୍ଞା,
0: ଓର ଗରମ ଦିନରେ ଲସି ରୁଟି ଏମିତି ଖାଇବ ଅଛି।
1: ଆଜ୍ଞା, ଆପଣ ଏଇଠି ଆପଣଙ୍କ ଘରେ କଣ ସବୁ ଖାଇବା ତିଆରି କରନ୍ତି?
0: ଏଇଠି ମତେ ବହୁତ ଭଲ ଲାଗେ ଡାଲମା।
1: ଆଜ୍ଞା,
0: ତାପରେ ଘାଣ୍ଟ, ମାନେ ଘାଣ୍ଟ ତ ଗୋଟେ ଦିନ ହୁଏ ମୋ ଘରେ, ତ ପ୍ରତି ମାସରେ ହୁଏ, ଯେବେ ପରିବା ପାଇବି ବେଶୀ ଘାଣ୍ଟ କରିଦେବି। ମୋର ଦୁଇ ପିଲାଙ୍କୁ ବହୁତ ପସନ୍ଦ ଘାଣ୍ଟ।
1: ଆଜ୍ଞା,
0: ଓ ସବୁ ପଞ୍ଜାବୀ ଖାନା ଯେମିତି ଛୋଲେ, ରାଜମା, କଡ଼ି, ଚାବଲ, ରୁଟି, ସବ୍ଜି।
1: ଆଜ୍ଞା, ଆପଣ ଯେମିତି କହିଲେ ଯେ ଓଡ଼ିଆ ଘରରେ ସବୁ ପର୍ବପର୍ବାଣୀରେ ଗୋଟେ ଭିନ୍ନ ଭିନ୍ନ ପ୍ରକାରର ପିଠା ତିଆରି କରାଯାଏ, ଆପଣଙ୍କ ଓଡ଼ିଆ ଘରର ପିଠା କିଛି ଜଣା ଅଛି?
0: ପୋଡ଼ ପିଠା, ଚକୁଳି ପିଠା, ତାପରେ ଆରିଶ କାକରା।
1: ଆପଣଙ୍କର ଘରେ କିଏ ସବୁ ଅଛନ୍ତି?
0: ମୋର ଶାଶୁ ଅଛନ୍ତି, ଆଉ ସ୍ୱାମୀ, ଆଉ ଦୁଇଟା ପିଲା।
1: ଆଜ୍ଞା,
0: ପୁଅ ବଡ଼, ସେ ଗୋଟେ ବ୍ୟାଙ୍କରେ ଚାକିରି କରୁଛି, ଆଉ ଝିଅ ସେ ଲେକ୍ଚରର ଅଛି।
1: ଆଜ୍ଞା, ଆପଣ ଚାକିରି କରିଛନ୍ତି, ଘର ସମ୍ଭାଳୁଛନ୍ତି, ଦୁଇଟାକୁ କେମିତି ଆପଣ ସମୟ ଦିଅନ୍ତି?
0: 7 to 2 ସ୍କୁଲ ପାଇଁ।
1: ଆଜ୍ଞା,
0: ତାପରେ ଘର, ମାନେ ରେକର୍ଡ ବି ଅଛି, ମୁଁ କେବେ ଛୁଟି ନଉ ନାହିଁ, 19 ଇୟର୍ସ ମୋର ଫୁଲ୍ ଆଟେଣ୍ଡାନ୍ସ ଥିଲା।
1: ଆଜ୍ଞା,
0: କିନ୍ତୁ ସେଇଠିରେ ମୋର ହଜବେଣ୍ଡ ବହୁତ କୋପରେଟିଭ, ମୋ ପିଲା ବି ମୋ ସହ ବହୁତ କୋପରେଟ କରିଛନ୍ତି।
1: ଆଜ୍ଞା,
0: ଆଗେ ଶାଶୁ ମୋ ପାଖେ ରହୁ ନେଇଥିଲେ, ଏବେ କିଛି ବର୍ଷ ହେଲେ ଆସିକି ରହୁଛନ୍ତି। ସକାଳେ ମୁଁ ରାନ୍ଧିକି ଯାଏ, ସବୁ କରିକି ଯାଏ।
1: ଆପଣ ନିଜେ ରୋଷେଇ କରନ୍ତି?
0: ନିଜେ ରୋଷେଇ କରେ।
1: ଆପଣଙ୍କର ପିଲାମାନେ, ଆପଣଙ୍କର ସ୍ୱାମୀ ଆପଣଙ୍କୁ କେମିତି ସାହାଯ୍ୟ କରନ୍ତି?
0: ଝିଅ ହେଲ୍ପ କରେ।
1: ଆଜ୍ଞା,
0: ରୋଷେଇ ସେ ବି ଶିଖିଯାଇଛି, ତ କେବେ ଦରକାର ହେଲେ, କିନ୍ତୁ ମତେ ଲାଗେ ଏମାନେ ବି ତ ଦିନ ସାରା ଖଟିଛନ୍ତି, ପୁଅ ତ ଏଇଠି ରହୁ ନାହିଁ, ସେ ବିଶାଖାପାଟନାମରେ।
1: ଆଜ୍ଞା,
0: ଝିଅ ବି ଆଗେ ବାହାର ଥିଲା, ଏବେ ଆସିଛି, ମାନେ ସେମାନେ କୋଅପରେଟିଭ, ଯାହାଟା ରାନ୍ଧିକି ଦେଇଦେଲେ ଖାଇଦେବେ।
1: ଘର ପରିବାର କଥା ବୁଝିସାରିବା, ସ୍କୁଲରେ କାମ କରିସାରିବା ପରେ ଆପଣଙ୍କ ପାଖରେ ଯୋଉ ଟିକେ ଖାଲି ସମୟ ମିଳେ, ସେଇ ସମୟକୁ ଆପଣ କେମିତି ବିତେଇବାକୁ ପସନ୍ଦ କରନ୍ତି?
0: ଓଲ୍ଡ ମୁଭିଜ୍ ଦେଖିକି, 60s 70s ମୁଭିଜ୍ଟା, ସେଇଟା ମତେ ବହୁତ ଭଲ ଲାଗେ, ଗୀତ ଶୁଣିକି, ହିନ୍ଦୀ ଗୀତ ବହୁତ ପସନ୍ଦ। ମେନ୍ଲି ଶମି କପୁର ମୋର ଫେଭରେଟ୍ ହିରୋ, ମାନେ ଆପଣଙ୍କର ମନ ଯେତେ ଦୁଃଖୀ ହବ, ଅପସେଟ୍ କିଛି ହେଲା ପରେ ଗୋଟେ ଶମି କପୁରର ପିକ୍ଚର୍ ଦେଖି ଦିଅନ୍ତୁ, ସବୁ ଠିକ୍ ହେଇଯାଏ।
1: ଆଜ୍ଞା,
0: ସେଇଟା ମୁଁ ଦେଖେ ବହୁତ।
1: ଆପଣ କହିଲେ ଆପଣଙ୍କୁ ଗୀତ ଶୁଣିବାକୁ ବହୁତ ଭଲ ଲାଗେ, ଆପଣ ଆଜି ଆମର ଷ୍ଟୁଡିଓକୁ ଆସିଛନ୍ତି, କଣ ଶୁଣିବାକୁ ଚାହିଁବେ?
0: ଗୋଟେ ପ୍ରେୟର ଥିଲା, ଦୋ ଆଖେ ବାର ହାତ।
1: ଆଜ୍ଞା,
0: ଏ ମାଲିକ ତେରେ ବନ୍ଦେ ହମ୍, ମୋ ବାପା ତାଙ୍କୁ ସବୁବେଳେ ବିଶ୍ୱାସ ଥିଲା କି ଯେବେ ବି ସେ ବାଜେ କିଛି ଭଲ ହୁଏ।
1: ଆଜ୍ଞା,
0: ତ ସେଇଟା ବି ମୁଁ ବହୁତ ଶୁଣେ, ସେଇଟା ଶୁଣିଦେଲେ ଶାନ୍ତି ଲାଗେ।
1: ଆଜ୍ଞା, ତେବେ ଆପଣଙ୍କୁ ଆପଣଙ୍କର ମନ ପସନ୍ଦର ଗୀତଟି ଶୁଣେଇ ଦଉଛୁ।

0: ଆପଣଙ୍କର ରୁଚି ବା ହବି କଣ?
1: ପିଲାବେଳେ ଷ୍ଟୋରି ବୁକ୍ସ, କମିକ୍ସ ଏଇସବୁ ଥିଲା।
0: ଆଜ୍ଞା।
1: ଏବେ ଟିକେ ଘର ସଜାଇବାକୁ ବହୁତ ଭଲ ଲାଗେ। ଟାଇମ ପାଇଲେ ସେଇଟା ଟିକେ ଏପଟେ ସେପଟେ ମୁଁ କରିଦିଏ। ଟାଇମ ପାଇଲେ କିଛି ମାନେ ବାହାର ଜିନିଷଟା ଆଣିଲେ ବି ତାକୁ ଟିକେ ନିଜର କ୍ରିଏଟିଭିଟି ଦେଇକି ସଜାଇ ଦିଏ।
0: ଆଜ୍ଞା। ଶେଷରେ ଯୋଉ ଶ୍ରୋତାମାନେ ଆମର ଏଇ କାର୍ଯ୍ୟକ୍ରମ ଶୁଣୁଛନ୍ତି ସେମାନଙ୍କୁ ଆପଣ କ'ଣ କହିବାକୁ ଚାହିଁବେ?
1: ପିତା ମାତା ମାନଙ୍କୁ ଗୋଟେ ଅନୁରୋଧ କରିବି, ଆପଣ ପିଲାଙ୍କର ଓଭରଅଲ୍ ଡେଭଲପମେଣ୍ଟ କରନ୍ତୁ ଆଗେ, ତାଙ୍କୁ ଷ୍ଟ୍ରଙ୍ଗ ହ୍ୟୁମାନ୍ ବିଙ୍ଗ ବନାନ୍ତୁ। ଠିକ୍ ଅଛି, ମାର୍କସ୍ ବହୁତ ଦରକାର, କିନ୍ତୁ ତାଙ୍କ କେପାବିଲିଟି ଦେଖିକି କେତେ କରିପାରିବେ, ତାଙ୍କର କେତେ ଲିମିଟ୍ ଅଛି, ତାଙ୍କୁ ବିୟଣ୍ଡ ଲିମିଟ୍ ଟାଣିଲେ ସେମାନେ ଡେଭଲପ୍ କରିବେ ନାହିଁ। ଯେମିତି ଗୋଟେ ଏକ୍ସାମ୍ପଲ୍ କହିବି, ଗୋଟେ ପ୍ୟାରେଣ୍ଟ ଥିଲେ, ସେ ଝିଅ 99% ରଖିଲେ ବି ତା ମାଆର ସବୁବେଳେ ଶିକାୟତ ଥିଲା, ଦେଖ 99 ରଖିଛି 100 ରଖିନି। ଆରେ ସେ 99 ରଖିଛି କେତେ ବଡ଼ କଥା, ସେ ତାର 99 ନାଇଁ ଦେଖିକି 1% ଦେଖୁଛି। ଆପଣ ଆଗେ ପିଲାଙ୍କର 99% ଦେଖନ୍ତୁ। ଓ ସବୁ ପିଲାଙ୍କର ଜରୁରୀ ନାହିଁ କି ସେମାନେ ପାଠରେ ଭଲ ହବ, ଓ କେତେ ଜିନିଷଟା ଅଛି ସ୍ପୋର୍ଟସରେ, ସିଙ୍ଗିଂରେ, ଡ୍ୟାନ୍ସିଂରେ, ସେଇଟା ବି ସେ ପ୍ରଫେସନରେ ଭଲ ହେଇଯିବେ। ଆର୍ ଆଜିକାଲି ତ ମୁଁ ଦେଖୁଛି କେତେ ପ୍ୟାରେଣ୍ଟସ୍, ଏବେଠୁ ମୋର କ୍ଲାସ୍ 4ର ପିଲା ଅଛନ୍ତି, ସେ ଯାଉଛି ବ୍ୟାଡ଼ମିଣ୍ଟନ ଟ୍ରେନିଂ ପାଇଁ, ସ୍କୁଲ ଆସୁନାହାନ୍ତି, ପରମିଶନ ନେଇକି ଯାଉଛନ୍ତି ଖେଳିବା ପାଇଁ, କିନ୍ତୁ ଆସିକି ପାଠ ବି କରନ୍ତି। ତ ପ୍ୟାରେଣ୍ଟସ୍ ଏବେଠୁ ତାଙ୍କୁ ଗୋଟେ ଲାଇନ୍ରେ ଦେଇଦେଲେ, ସେମିତି ହିଁ ଆଜିକାଲି ଗୀତ ଗାଇବା ଏଇଟା ଗଡ୍ ଗିଫ୍ଟେଡ୍, ଯେବେ ସେ ଟ୍ୟାଲେଣ୍ଟ ଅଛି ପିଲା ଭିତରେ ତାଙ୍କୁ ସେଇ ଲାଇନ୍ରେ ପକାନ୍ତୁ। ଜରୁରୀ ନେଇ ସମସ୍ତେ 9-to-5 ଜବ୍ କରିବେ, ଆଉ କେତେ ପିଲା ଅଛନ୍ତି ସେ ଭଲ ମ୍ୟାନେଜ୍ କରିପାରନ୍ତି, ତାଙ୍କୁ ସେଇ ଲାଇନ୍ରେ ଦେଖନ୍ତୁ।
0: ଆପଣ ଆମର କାର୍ଯ୍ୟକ୍ରମରେ ଅଂଶଗ୍ରହଣ କଲେ, ଆପଣଙ୍କ ସଂସ୍କୃତି, ପରମ୍ପରା, ରୀତିନୀତି ଆଉ ବର୍ତ୍ତମାନର ଛାତ୍ରଛାତ୍ରୀ ସେମାନଙ୍କର ଚିନ୍ତାଧାରା ଆଉ ଆପଣଙ୍କର କାମ ବିଷୟରେ ଆମ ସାଙ୍ଗରେ ଅନେକ କଥା ବାଣ୍ଟିଲେ, ସେଥିପାଇଁ କାର୍ଯ୍ୟକ୍ରମ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ। ନମସ୍କାର।
1: ନମସ୍କାର।
0: ଆଳାପରେ ଶୁଣିଲେ ଶିକ୍ଷୟତ୍ରୀ ସୀମା ଶର୍ମାଙ୍କ ସହ କଥାବାର୍ତ୍ତା।

0: ସତରେ ଅଜଣା ସ୍ଥାନରେ ଅଜଣା ପରିବେଶରେ ଖାପ ଖୁଆଇ ଚଳାଇ ନେବାର ଶକ୍ତି ସାମର୍ଥ୍ୟ ମଣିଷ ପାଖରେ ହିଁ ଅଛି। ସେଇଥିପାଇଁ ସେ ସହଜରେ ଅନ୍ୟକୁ ଆପଣାର କରିପାରେ, ଖୁବ୍ ସହଜରେ ଅନ୍ୟର କଥାକୁ ଗ୍ରହଣ ମଧ୍ୟ କରିନିଏ, ଆଉ ତାକୁ ସମ୍ମାନ ଜଣାଏ, ତାକୁ ଆପଣେଇ ନେଇ ଖୁସି ହୁଏ। ଆଜିର କାର୍ଯ୍ୟକ୍ରମକୁ ଏଇଠି ରଖି ବିଦାୟ ନେଇ ରହୁଛି ମୁଁ ନିର୍ମାଲ୍ୟ, ନମସ୍କାର।
1: ଶୁଣିଲେ ନାରୀ ମହଲ।
2: ଆଚ୍ଛା ଦାସ ବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା, ରାଇଟ? ହେଲେ ଏ ପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି, ଏବଂ ଆଜି ମଧ୍ୟ ଚେଟିନାଡ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

0: ଆକାଶବାଣୀ କଟକ ସମୟ ବର୍ତ୍ତମାନ ଦିନ ଗୋଟାଏ ବାଜି ପଚାଶ ମିନିଟ୍ ହେବାକୁ ଯାଉଛି। ପ୍ରଥମେ ଓଡ଼ିଆରେ ଏବଂ ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀରୁ। ତେବେ ପ୍ରଥମେ ଶୁଣନ୍ତୁ ଓଡ଼ିଆରେ ସମ୍ବାଦ ଆମ କେନ୍ଦ୍ରରୁ।
1: ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ ତିନିଦିନିଆ ସିକ୍କିମ୍ ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। କ୍ୱାଡ୍ ବୈଦେଶିକ ମନ୍ତ୍ରୀ ବୈଠକରେ ଅଷ୍ଟ୍ରେଲିଆ, ଜାପାନ ଓ ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ସହିତ ଡକ୍ଟର ଏସ୍ ଜୟଶଙ୍କରଙ୍କ ଆଲୋଚନା। ଏନ୍ଡିଏ ନେତୃତ୍ୱାଧୀନ ସରକାରକୁ ପୁରିଲା 12 ବର୍ଷ। 2014 ମସିହା ଆଜିର ଦିନରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ନରେନ୍ଦ୍ର ମୋଦି। ଇବୋଲା ସଂକ୍ରମଣ ନେଇ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କଲେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ। ଏବଂ ଚଳିତ ଆଇପିଏଲ୍ ସଂସ୍କରଣର ପ୍ଲେ ଅଫ୍ ପର୍ଯ୍ୟାୟ ମ୍ୟାଚ୍ ଆଜିଠାରୁ ଆରମ୍ଭ। ପ୍ରଥମ କ୍ୱାଲିଫାୟର୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ହେବ ମ୍ୟାଚ୍। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନିଦିନିଆ ସିକ୍କିମ୍ ଗସ୍ତରେ ଯାଇ ଗ୍ୟାଙ୍ଗଟକ୍ରେ ପହଞ୍ଚିଛନ୍ତି। ବିମାନ ବନ୍ଦରରେ ରାଜ୍ୟପାଳ ଓମ୍ ପ୍ରକାଶ ମାଥୁର, ମୁଖ୍ୟମନ୍ତ୍ରୀ ପ୍ରେମ୍ ସିଂ ତମାଙ୍ଗ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିଥିଲେ। ଗସ୍ତକାଳରେ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ ସିକ୍କିମ୍ରେ ମହିଳାମାନଙ୍କ ଲାଗି ନିରାପଦ ଯାତାୟତ ସୁବିଧା ନିମନ୍ତେ ପିଙ୍କ୍ ବସ୍ ସେବାର ଶୁଭାରମ୍ଭ କରିବେ। ରାଷ୍ଟ୍ରପତି ମୁର୍ମୁ ସିକ୍କିମ୍ର ରିଜ୍ ପାର୍କ ପରିଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି। ପରେ ରାଷ୍ଟ୍ରପତି ନମ୍ଗ୍ୟାଲ୍ ତିବେତୋଲୋଜି ପ୍ରତିଷ୍ଠାନ ପରିଦର୍ଶନ କରିବେ। ସମ୍ପୃକ୍ତ ପ୍ରତିଷ୍ଠାନରେ ବୌଦ୍ଧ ସଂସ୍କୃତି ସମ୍ପର୍କିତ ବିରଳ ପାଣ୍ଡୁଲିପି ସଂରକ୍ଷିତ ହୋଇ ରହିଛି। ଗସ୍ତର ଦ୍ୱିତୀୟ ଦିନରେ ରାଷ୍ଟ୍ରପତି ନାଥୁଲା ପାସ୍ ଗସ୍ତ କରିବା ସହ ଗ୍ୟାଙ୍ଗଟକ୍ଠାରେ ସିକ୍କିମ୍ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଗସ୍ତର ଶେଷ ଦିନରେ ରାଷ୍ଟ୍ରପତି ମୁର୍ମୁ ସିକ୍କିମ୍ ପୁଲିସ୍କୁ ରାଷ୍ଟ୍ରପତିଙ୍କ କଲାର ମେଡାଲ୍ ପ୍ରଦାନ କରିବେ। ଏହି ସମ୍ମାନଜନକ କଲାର ପାଇବା କ୍ଷେତ୍ରରେ ସିକ୍କିମ୍ 15ତମ ରାଜ୍ୟ ହେବ। ନୂଆଦିଲ୍ଲୀରେ ଆଜି କ୍ୱାଡ୍ ବୈଦେଶିକ ମନ୍ତ୍ରୀମାନଙ୍କ ବୈଠକରେ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଅଧ୍ୟକ୍ଷତା କରିଛନ୍ତି। ବୈଠକରେ ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପେନି ଓଙ୍ଗ, ଜାପାନର ବୈଦେଶିକ ମନ୍ତ୍ରୀ ତୋସି ମିତ୍ସୁ ମୋତେଗି ଏବଂ ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ ଯୋଗ ଦେଇଥିଲେ। କ୍ୱାଡ୍ ରାଷ୍ଟ୍ରସମୂହ ଭାରତ ପ୍ରଶାନ୍ତ ମହାସାଗରୀୟ ସାମୁଦ୍ରିକ କ୍ଷେତ୍ରରେ ନିରୀକ୍ଷଣ ବ୍ୟବସ୍ଥା ବୃଦ୍ଧି ଏବଂ ସମ୍ପୃକ୍ତ ଅଞ୍ଚଳରେ ଏକକ ପରିଚାଳନା ବ୍ୟବସ୍ଥା ନେଇ ସମ୍ମତି ପ୍ରକାଶ କରିଛନ୍ତି। ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର କହିଛନ୍ତି, ଫିଜିରେ ବନ୍ଦର ପ୍ରକଳ୍ପ ଓ ସମୁଦ୍ର ମଧ୍ୟରେ କେବୁଲ୍ ବିଛାଇବା କାର୍ଯ୍ୟ ଲାଗି ବନ୍ଦର ଭିତ୍ତିଭୂମି ନିମନ୍ତେ ବିଶେଷଜ୍ଞ ଦଳ ଗଠନ ଉପରେ କ୍ୱାଡ୍ ନିଷ୍ପତ୍ତି ଗ୍ରହଣ କରିବେ। ସେ କହିଛନ୍ତି, ଆଜିର ବୈଠକରେ ମୂଳତଃ ମହତ୍ତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ସମ୍ପର୍କିତ ଢାଞ୍ଚା ଉପରେ ନିଷ୍ପତ୍ତି ହେବା ନେଇ ଆଲୋଚନା ହୋଇଛି। କ୍ୱାଡ୍ ଦେଶ ସମୂହ ଭାରତ ଆମେରିକା ମହତ୍ତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଢାଞ୍ଚା ସ୍ୱୀକାର ନେଇ ହସ୍ତାକ୍ଷର କରିଛନ୍ତି। ବୈଠକରେ ପ୍ରଯୁକ୍ତିବିଦ୍ୟା, ପରିଚାଳନା, ନୀତି ନିର୍ଦ୍ଧାରଣ, ଆନ୍ତର୍ଜାତିକ ବଜାର ଏବଂ ଜରୁରୀକାଳୀନ ପଦକ୍ଷେପ ନେଇ ଭାରତ ପ୍ରଶାନ୍ତ ମହାସାଗରୀୟ ଶକ୍ତି ସୁରକ୍ଷା ବିଷୟ ଘୋଷଣା କରାଯାଇଛି। ବୈଠକ ପରେ ଡକ୍ଟର ଜୟଶଙ୍କର କହିଛନ୍ତି, କ୍ୱାଡ୍ ଦେଶ ସମୂହ ମଧ୍ୟରେ ସହଯୋଗ ଆହୁରି ଦୃଢ଼ ହେବ। ଭାରତ

ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ସହ ଜଡ଼ିତ ବିଭିନ୍ନ ପ୍ରସଙ୍ଗ ଉପରେ ବୈଠକରେ ଗୁରୁତ୍ୱ ପ୍ରଦାନ କରାଯାଇଥିବା ସେ କହିଛନ୍ତି। ଡକ୍ଟର ଜୟଶଙ୍କର କହିଛନ୍ତି, ସାମୁଦ୍ରିକ କ୍ଷେତ୍ରରେ କ୍ୱାଡ୍ ଦେଶମାନଙ୍କ ମଧ୍ୟରେ ସୂଚନା ଆଦାନ ପ୍ରଦାନ, ନିରୀକ୍ଷଣ ବ୍ୟବସ୍ଥା, ପରିବହନ ନେଟୱାର୍କ, କେବୁଲ୍ ବିଛାଇବା କାର୍ଯ୍ୟ, ପ୍ରଶିକ୍ଷଣ, ଦକ୍ଷତା ନିର୍ମାଣ ଏବଂ ମାନବୀୟ ସହାୟତା କ୍ଷେତ୍ରରେ ପୂର୍ବାପେକ୍ଷା ସହଯୋଗ ବୃଦ୍ଧି ପାଇଛି। ଆମେରିକାର ବୈଦେଶିକ ମନ୍ତ୍ରୀ ମାର୍କୋ ରୁବିଓ କହିଛନ୍ତି, ମହତ୍ତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଢାଞ୍ଚା କ୍ୱାଡ୍ ଦେଶଗୁଡ଼ିକର ଆର୍ଥିକ ନୀତିକୁ ସୁଦୃଢ଼ କରିବା ସହ ନିବେଶ କ୍ଷେତ୍ରରେ ଅଧିକ ସମନ୍ୱୟ ଲାଗି ମାର୍ଗଦର୍ଶନ କରିବ। ଗଣମାଧ୍ୟମକୁ ସମ୍ବୋଧିତ କରି ଜାପାନର ବୈଦେଶିକ ମନ୍ତ୍ରୀ ତୋଶିମିତ୍ସୁ ମୋତେଗି ହର୍ମୁଜ୍ ପ୍ରଣାଳୀରେ ସ୍ୱତନ୍ତ୍ର ଏବଂ ସୁରକ୍ଷିତ ପରିବହନ ସୁନିଶ୍ଚିତ କରିବା ସହ ପଶ୍ଚିମ ଏସିଆରେ ସ୍ଥିରତା ଲାଗି କୂଟନୈତିକ ଉଦ୍ୟମ ଉପରେ ଗୁରୁତ୍ୱାରୋପ କରିଛନ୍ତି। ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ପେନି ୱଙ୍ଗ କହିଛନ୍ତି, ଆଜିର ବୈଠକରେ ଶକ୍ତି ସୁରକ୍ଷା ଏବଂ ମହତ୍ତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ କ୍ଷେତ୍ରରେ ସକାରାତ୍ମକ ଆଲୋଚନା ହୋଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ରାଜସ୍ଥାନର ଭାରତ ପାକ୍ ଆନ୍ତର୍ଜାତିକ ସୀମାରେ ଥିବା ସାଞ୍ଚୁ ସୀମାନ୍ତ ଆଉଟ୍ପୋଷ୍ଟ ପରିଦର୍ଶନ କରିଛନ୍ତି। ଶ୍ରୀ ଶାହା ଦେଶର ସୀମା ସୁରକ୍ଷାରେ ସେଠାରେ ମୁତୟନ ହୋଇଥିବା ସୀମା ସୁରକ୍ଷା ବଳ ବିଏସ୍ଏଫ୍ ଅଧିକାରୀମାନଙ୍କ ସହ କଥା ହୋଇଛନ୍ତି। ଗସ୍ତକାଳରେ ସ୍ୱରାଷ୍ଟ୍ରମନ୍ତ୍ରୀ ରାଜସ୍ଥାନର ସୀମାବର୍ତ୍ତୀ ଅଞ୍ଚଳ ଲାଗି ଉଦ୍ଦିଷ୍ଟ ଭାଇବ୍ରାଣ୍ଟ ଭିଲେଜେସ୍ କାର୍ଯ୍ୟକ୍ରମର ଦ୍ୱିତୀୟ ପର୍ଯ୍ୟାୟକୁ ଉତ୍ସର୍ଗ କରିଛନ୍ତି। କାର୍ଯ୍ୟକ୍ରମ ଅଧୀନରେ ଆନ୍ତର୍ଜାତିକ ସୀମାବର୍ତ୍ତୀ ଅଞ୍ଚଳଗୁଡ଼ିକରେ ଥିବା ଗ୍ରାମାଞ୍ଚଳରେ ଶିକ୍ଷା, ରାସ୍ତା ସଂଯୋଗୀକରଣ, ବିଦ୍ୟୁତ୍ ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟି ଲାଗି ବିଭିନ୍ନ ପ୍ରକାରର ଭିତ୍ତିଭୂମି ଏବଂ ଆବଶ୍ୟକୀୟ ସୁବିଧା କରାଯାଉଛି। କାର୍ଯ୍ୟକ୍ରମରେ ବାର୍ମର୍, ବିକାନେର୍ ଏବଂ ଜୈସଲମେର ଜିଲ୍ଲାକୁ ଅନ୍ତର୍ଭୁକ୍ତ କରାଯାଇଛି। ଏହି ଅବସରରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା, କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ, ସ୍ୱରାଷ୍ଟ୍ର ସଚିବ ଗୋବିନ୍ଦ ମୋହନ, ବିଏସ୍ଏଫ୍ ମହାନିର୍ଦ୍ଦେଶକ ପ୍ରବୀଣ କୁମାର ଏବଂ ଗୁଇନ୍ଦା ମୁଖ୍ୟ ତପନ ଡେକା ପ୍ରମୁଖ ଉପସ୍ଥିତ ଥିଲେ। ଆଜି ଶ୍ରୀ ଶାହା ବିକାନେର୍ସ୍ଥିତ ବିଏସ୍ଏଫ୍ ମୁଖ୍ୟାଳୟରେ ସୀମା ସୁରକ୍ଷା ନେଇ ଅନୁଷ୍ଠିତ ହେବାକୁ ଥିବା ଏକ ବୈଠକରେ ଅଧ୍ୟକ୍ଷତା କରିବେ। ଏନ୍ଡିଏ ନେତୃତ୍ୱାଧୀନ କେନ୍ଦ୍ର ସରକାର ଆଜି 12 ବର୍ଷ ପୂରଣ କରିଛନ୍ତି। ଦେଶର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ମଧ୍ୟ

0: ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ମଧ୍ୟ 12 ବର୍ଷର କାର୍ଯ୍ୟକାଳ ପୂରଣ କରିଛନ୍ତି। 2014 ମସିହା ମଇ ମାସ 26 ତାରିଖ ସନ୍ଧ୍ୟାରେ ରାଷ୍ଟ୍ରପତି ଭବନ ପ୍ରାଙ୍ଗଣରେ ଦେଶର ଚତୁର୍ଦ୍ଦଶ ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଶପଥ ଗ୍ରହଣ କରିଥିଲେ। କୋଟି କୋଟି ଭାରତୀୟଙ୍କ ପାଇଁ ନୂତନ ଆଶା ସଞ୍ଚାର କରି ଦେଶର ପ୍ରମୁଖ ନେତୃତ୍ୱ ଭାବରେ ଶ୍ରୀ ମୋଦି ଦାୟିତ୍ୱ ଗ୍ରହଣ କରିଥିଲେ। ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିବା ପରେ ଦେଶର ଗରିବ ଜନସାଧାରଣଙ୍କ ପାଇଁ ଜୀବନଧାରଣର ମାନରେ ଗୁଣାତ୍ମକ ପରିବର୍ତ୍ତନ ଦିଗରେ ପ୍ରୟାସ ଆରମ୍ଭ ହୋଇଥିଲା। ଶ୍ରୀ ମୋଦି ବିକାଶମୂଳକ ରାଜନୀତି ଉପରେ ଆସ୍ଥା ସ୍ଥାପନ କରିଥିଲେ, ଫଳରେ ସବ୍କା ସାଥ୍ ସବ୍କା ବିକାଶ, ସବ୍କା ବିଶ୍ୱାସ ଓ ସବ୍କା ପ୍ରୟାସର ମନ୍ତ୍ର ନେଇ ଆରମ୍ଭ ହୋଇଥିଲା ଭାରତୀୟ ରାଜନୈତିକ ଦୃଶ୍ୟପଟରେ ପରିବର୍ତ୍ତନର ନୂଆ ସ୍ୱର। ଗତ 12 ବର୍ଷରେ ଦେଶର ପ୍ରତ୍ୟେକଟି କ୍ଷେତ୍ରରେ ପରିବର୍ତ୍ତନ ଘଟିଛି ଏବଂ ଲୋକମାନଙ୍କ ମଧ୍ୟରେ ବିଶ୍ୱାସ ଜାଗ୍ରତ ହୋଇଛି। ସାଧାରଣ ଲୋକଙ୍କର ଆବଶ୍ୟକତା ପୂରଣଠାରୁ ଆରମ୍ଭ କରି ଭିତ୍ତିଭୂମି ବିକାଶ, ଅର୍ଥନୈତିକ ବ୍ୟବସ୍ଥାର ସୁଦୃଢ଼ୀକରଣ, ରୋଜଗାର ସୃଷ୍ଟି, ଆଭ୍ୟନ୍ତରୀଣ ସୁରକ୍ଷା ଏବଂ ବିଶ୍ୱସ୍ତରରେ ଦେଶର ମାନବୃଦ୍ଧି ଦିଗରେ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଶ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ଆଜି ବିଶ୍ୱରେ ନୂଆ ପରିଚୟ ପାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ନରେନ୍ଦ୍ର ମୋଦି ସରକାରଙ୍କ 12 ବର୍ଷ ପୂର୍ତ୍ତି ଅବସରରେ ଦେଶରେ ଘଟିଥିବା ବିକାଶ ଯାତ୍ରାକୁ ଦେଶର ପରିବର୍ତ୍ତନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା କହିଛନ୍ତି। ସେ କହିଛନ୍ତି ଭିତ୍ତିଭୂମି ବିକାଶ ଏବଂ ବିଶ୍ୱ ନେତୃତ୍ୱ ଦେଶର ସୁରକ୍ଷା ଢାଞ୍ଚାକୁ ସୁଦୃଢ଼ କରିବା ସହ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଦେଶର ଉନ୍ନତିମୂଳକ କାର୍ଯ୍ୟରେ ଅଭୂତପୂର୍ବ ଅଗ୍ରଗତି ଘଟିଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦାୟିତ୍ୱ ଗ୍ରହଣ କରିବା ପରେ ଦେଶରେ ଆତ୍ମବିଶ୍ୱାସ ବୃଦ୍ଧି ପାଇଛି ଏବଂ 2047 ବିକଶିତ ଭାରତ ଲକ୍ଷ୍ୟ ପୂରଣ ଉଦ୍ଦେଶ୍ୟ ଆହୁରି ଦୃଢ଼ ହୋଇଛି। ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ଇବୋଲା ସଂକ୍ରମଣ ବ୍ୟାପିବା ନେଇ ପରାମର୍ଶବଳୀ ଜାରି କରିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ WHO ଦ୍ୱାରା କଙ୍ଗୋ ଏବଂ ଉଗାଣ୍ଡାରେ ଇବୋଲା ସଂକ୍ରମଣକୁ ଆନ୍ତର୍ଜାତିକ ସାର୍ବଜନୀନ ଜରୁରୀକାଳୀନ ସ୍ୱାସ୍ଥ୍ୟ ବିପଦ ଭାବେ ଘୋଷଣା କରିବା ପରେ ମହାନିର୍ଦ୍ଦେଶାଳୟ ଏହି ପଦକ୍ଷେପ ନେଇଛି। ସୂଚନା ଅନୁଯାୟୀ ଉଗାଣ୍ଡା ଏବଂ କଙ୍ଗୋ ଗଣରାଜ୍ୟକୁ ଉଡ଼ାଣ କରୁଥିବା ବିମାନ ଅବତରଣ କରିବା ପୂର୍ବରୁ ଯାତ୍ରୀମାନଙ୍କୁ ଏକ ସ୍ୱତନ୍ତ୍ର ଫର୍ମ ପୂରଣ କରିବାକୁ ହେବ। ଯଦି ଯାତ୍ରା ସମୟରେ କୌଣସି ଯାତ୍ରୀଙ୍କ କ୍ଷେତ୍ରରେ ଜ୍ୱର, ଦୁର୍ବଳତା, ମାଂସପେଶୀରେ ଯନ୍ତ୍ରଣା ଭଳି ଲକ୍ଷଣ ପ୍ରକାଶ ପାଏ ତେବେ ଉଚ୍ଚ ଅଧିକାରୀଙ୍କୁ ତୁରନ୍ତ ସୂଚନା ଦେବା ଲାଗି ନିର୍ଦ୍ଦେଶ ଦିଆଯାଇଛି। ସେ କ୍ଷେତ୍ରରେ ସମ୍ପୃକ୍ତ ଯାତ୍ରୀଙ୍କୁ ବିମାନର ପଛଭାଗରେ ବସାଯିବା ସହ ନିକଟରେ ଥିବା ଆସନଗୁଡ଼ିକୁ ଖାଲି ରଖିବାକୁ କୁହାଯାଇଛି। ପ୍ରତ୍ୟେକ ବିମାନରେ ଆବଶ୍ୟକୀୟ ମେଡିକାଲ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣରେ ରଖିବା ଲାଗି ମହାନିର୍ଦ୍ଦେଶାଳୟ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବତନ ଉପରାଷ୍ଟ୍ରପତି ଏମ୍ ଭେଙ୍କିୟା ନାଇଡୁ ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍ଡି ଦେବଗୌଡ଼ା ଆଜି ନୂଆଦିଲ୍ଲୀରେ କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନଙ୍କ ଲିଖିତ ଏକ ପୁସ୍ତକ ଉନ୍ମୋଚନ କରିଛନ୍ତି। ପୁସ୍ତକର ଶୀର୍ଷକ ରହିଛି ଆପ୍ନାପନ୍ ନରେନ୍ଦ୍ର ମୋଦି ସଙ୍ଗ ମେରେ ଅନୁଭବ। ଏହି ଅବସରରେ ମନ୍ତ୍ରୀ ତଥା ଲେଖକ ଶ୍ରୀ ଚୌହାନ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦଶନ୍ଧି ଧରି କାର୍ଯ୍ୟ କରିବାର ଅଭିଜ୍ଞତା ଏହି ପୁସ୍ତକରେ ସ୍ଥାନିତ ହୋଇଛି। ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଆଜି କିମ୍ବା ଆସନ୍ତାକାଲି କେରଳ ଛୁଇଁବ ବୋଲି ପାଣିପାଗ ବିଭାଗ ସୂଚନା ଦେଇଛି। ପୂର୍ବରୁ ଚଳିତ ମାସ ଶେଷ ସୁଦ୍ଧା ମୌସୁମୀ ବାୟୁ ଆଗମନ ନେଇ ବିଭାଗ ପୂର୍ବାନୁମାନ କରିଥିଲା। ପାଣିପାଗ ବିଭାଗ ପକ୍ଷରୁ କେରଳର ଥିରୁଅନନ୍ତପୁରମ୍, କୋଲାବ ଏବଂ ଆଲପୁଜା ଜିଲ୍ଲାରେ ମୌସୁମୀ ବାୟୁ ପ୍ରଭାବରେ ପ୍ରବଳ ବର୍ଷା ହେବା ନେଇ ସତର୍କତା ଜାରି କରାଯାଇଛି। ତେବେ କେରଳର 14 ପାଣିପାଗ କେନ୍ଦ୍ର ମଧ୍ୟରୁ 60% କେନ୍ଦ୍ର ମୌସୁମୀ ବାୟୁ ଆଗମନ ନେଇ ନିଶ୍ଚିତ କରିବା ପରେ ସରକାରୀ ଭାବେ ଏହା ଘୋଷଣା କରାଯିବ। ଚଳିତ ଆଇପିଏଲ୍ ସଂସ୍କରଣର ପ୍ଲେ ଅଫ୍ ପର୍ଯ୍ୟାୟ ମ୍ୟାଚ୍ ଆଜିଠାରୁ ଆରମ୍ଭ ହେଉଛି। ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ, ସନ୍ରାଇଜର୍ସ ହାଇଦ୍ରାବାଦ, ଗୁଜରାଟ ଟାଇଟନ୍ସ ଏବଂ ରାଜସ୍ଥାନ ରୟାଲ୍ସ ପ୍ଲେ ଅଫ୍ ପର୍ଯ୍ୟାୟକୁ ଉନ୍ନୀତ ହୋଇଛନ୍ତି। ଧର୍ମଶାଳାର ହିମାଚଳ ପ୍ରଦେଶ କ୍ରିକେଟ୍ ସଂଘ ଷ୍ଟାଡିୟମ୍ରେ ଆଜି ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ ଖେଳାଯିବ। ସନ୍ଧ୍ୟା 7:30ରେ ଏହି ମ୍ୟାଚ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ଏହି ମ୍ୟାଚ୍ର ବିଜେତା ଚଳିତ ସଂସ୍କରଣର ଫାଇନାଲ୍ ପର୍ଯ୍ୟାୟକୁ ସିଧାସଳଖ ଉନ୍ନୀତ ହେବେ। ଚଳିତ ସଂସ୍କରଣରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 14 ମ୍ୟାଚ୍ରୁ 18 ପଏଣ୍ଟ ହାସଲ କରି ପଏଣ୍ଟ ତାଲିକାର ଶୀର୍ଷରେ ରହିଛି। ମୁଖ୍ୟ ସମ୍ବାଦ ପୁଣିଥରେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ 3-ଦିନିଆ ସିକ୍କିମ୍ ଗସ୍ତରେ ଯାଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ। କ୍ୱାଡ୍ ବୈଦେଶିକ ମନ୍ତ୍ରୀ ବୈଠକରେ ଅଷ୍ଟ୍ରେଲିଆ, ଜାପାନ ଓ ଆମେରିକା ବୈଦେଶିକ ମନ୍ତ୍ରୀଙ୍କ ସହିତ ଡକ୍ଟର ଏସ୍ ଜୟଶଙ୍କରଙ୍କ ଆଲୋଚନା। ଏନ୍ଡିଏ ନେତୃତ୍ୱାଧୀନ ସରକାରକୁ ପୂରିଲା 12 ବର୍ଷ। 2014 ମସିହା ଆଜିର ଦିନରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିଲେ ନରେନ୍ଦ୍ର ମୋଦି। ଇବୋଲା ସଂକ୍ରମଣ ନେଇ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କଲେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ ଏବଂ ଚଳିତ ଆଇପିଏଲ୍ ସଂସ୍କରଣର ପ୍ଲେ ଅଫ୍ ପର୍ଯ୍ୟାୟ ମ୍ୟାଚ୍ ଆଜିଠାରୁ ଆରମ୍ଭ। ପ୍ରଥମ କ୍ୱାଲିଫାୟରରେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ହେବ ମ୍ୟାଚ୍। ସମ୍ବାଦ ଶେଷ ହେଲା।
1: Good afternoon. This is Akashwani and I am Valsa Williams with the midday news. The headlines. External Affairs Minister Dr. S. Jayashankar chairs Quad Foreign Ministers meeting in New

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।
3: ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ବିଶାଳ ପଦଯାତ୍ରା ଆୟୋଜିତ। ପଦଯାତ୍ରାରେ ଭାଗ ନେଲେ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥ ଏବଂ ଜଷ୍ଟିସ୍ ଶିବଶଙ୍କର ମିଶ୍ର। ପୁରୀଠାରେ ଆସନ୍ତା ମାସରେ ଅନୁଷ୍ଠିତ ହେବ ବ୍ରିକ୍ସ ରାଷ୍ଟ୍ରୀୟ ସମୂହର ବୈଷୟିକ ସମ୍ମିଳନୀ। କଳାହାଣ୍ଡି ଜିଲ୍ଲାର ଗୌଡ଼ କର୍ଲାଖୁଣ୍ଟା ଗ୍ରାମରେ ଶ୍ୱାସରୁଦ୍ଧ ହୋଇ 6 ଜଣଙ୍କର ମୃତ୍ୟୁ ଏବଂ ଶୃଙ୍ଖଳିତ ସ୍ନାନଯାତ୍ରା ଓ ଘୋଷଯାତ୍ରାର ଆୟୋଜନ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ। ଶାରୀରିକ ସୁସ୍ଥତା ବର୍ତ୍ତମାନ ସମୟର ଏକ ବଡ଼ ଆହ୍ୱାନ ବୋଲି ଓଡ଼ିଶା ଉଚ୍ଚ ନ୍ୟାୟାଳୟର ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥ କହିଛନ୍ତି। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ କଟକ ଆକାଶବାଣୀ କେନ୍ଦ୍ର ପକ୍ଷରୁ ଆୟୋଜିତ ପଦଯାତ୍ରାରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜଷ୍ଟିସ୍ ରଥ କହିଛନ୍ତି, ଆକାଶବାଣୀର କାର୍ଯ୍ୟକ୍ରମ ବାଲ୍ୟକାଳରୁ ତାଙ୍କ ଜୀବନରେ ପ୍ରଭାବ ପକାଇଛି।
4: ଆଜି ଆକାଶବାଣୀର 90th ଇୟର୍ସ ସେଲିବ୍ରେସନରେ ଆମେ ସାମିଲ ହୋଇଛୁ, ସେଇଟା ପାଇଁ ଆମେ ବହୁତ ଖୁସି। ଆଉ ଏଇଟା ଗୋଟେ ଗର୍ବର କଥା ଯେ 90 ଇୟର୍ସ ଆକାଶବାଣୀ 90 ବର୍ଷ କମ୍ପ୍ଲିଟ୍ କରିଛି। ଆମେ ପିଲାଦିନୁ ଆକାଶବାଣୀକୁ ସକାଳୁ ଶୁଣି ଆସୁଛୁ, ସ୍କୁଲ ଯିବା ପୂର୍ବରୁ, ରାତିରେ ଶୋଇବା ଆଗରୁ, ଆଣ୍ଡ ଦ୍ୟାଟ୍ ଇଜ୍ ୱାଇ ଇଟ୍ ଇଜ୍ ଅ ଗ୍ରେଟ୍ ପ୍ଲେଜ୍। ଆମେ ଭାରି ଖୁସି ଯେ ଆମେ ଏଇ ପ୍ରୋଗ୍ରାମରେ ସାମିଲ ହୋଇଛୁ, ଧନ୍ୟବାଦ।
3: କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମଠାରୁ ଆରମ୍ଭ ହୋଇଥିବା ପଦଯାତ୍ରାରେ ସମ୍ମାନୀୟ ଅତିଥି ଭାବେ ଯୋଗଦେଇ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଅନ୍ୟତମ ବିଚାରପତି ଜଷ୍ଟିସ୍ ଶିବଶଙ୍କର ମିଶ୍ର କହିଛନ୍ତି, ବିଗତ 40 ବର୍ଷ ଧରି ଆକାଶବାଣୀର ଶ୍ରୋତା ଭାବେ ଜଡ଼ିତ ହୋଇ ରହିଛନ୍ତି। ଏହି ଅବସରରେ ଆକାଶବାଣୀ ପକ୍ଷରୁ ଆୟୋଜିତ ପଦଯାତ୍ରାରେ ଯୋଗଦେଇଥିବା ସମସ୍ତଙ୍କୁ ଜଷ୍ଟିସ୍ ମିଶ୍ର ଶୁଭେଚ୍ଛା ଜଣାଇଥିଲେ। କଟକ ମହାନଗର ନିଗମର କମିଶନର କିରଣଦୀପ କୌର ସହଟା ଅନ୍ୟତମ ସମ୍ମାନନୀୟ ଅତିଥି ଭାବେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଆକାଶବାଣୀ 90 ବର୍ଷ ପୂରଣ କରିଛି ଏବଂ ଆଗାମୀ ଦିନରେ ଏହା ଜନସାଧାରଣଙ୍କ ଆଶା ଆକାଂକ୍ଷାକୁ ପୂର୍ଣ୍ଣ କରିବାରେ ସହାୟକ ହେବ। କାର୍ଯ୍ୟକ୍ରମକୁ 2 ବିଚାରପତି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ପଦଯାତ୍ରାରେ ପ୍ରାୟ 400 ଜଣ ଭାଗ ନେଇଥିଲେ। ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରୁ ପଦଯାତ୍ରା ଆରମ୍ଭ ହୋଇ ସହରର ବିଭିନ୍ନ ସ୍ଥାନ ପରିକ୍ରମା କରିଥିଲା। ଆକାଶବାଣୀ କଟକ କେନ୍ଦ୍ରର ମୁଖ୍ୟ ଭି ରତ୍ନପ୍ରସାଦ ତାଙ୍କର ସ୍ୱାଗତ ଭାଷଣରେ ଆକାଶବାଣୀର ସ୍ୱତନ୍ତ୍ରତା ଏବଂ ବିଶ୍ୱସନୀୟତା ସମ୍ପର୍କରେ ମତ ରଖିଥିଲେ। କାର୍ଯ୍ୟକ୍ରମକୁ ସମ୍ବାଦ ବିଭାଗର ସମ୍ପାଦକ ଇତିଶ୍ରୀ ସିଂ ରାଠୋର ପରିଚାଳନା କରିଥିଲେ। ଯାନ୍ତ୍ରିକ ବିଭାଗର ସଞ୍ଜୁଲତା ନାୟକ କାର୍ଯ୍ୟକ୍ରମର ସଂଯୋଜକ ଥିବାବେଳେ ଆକାଶବାଣୀ କଟକ କେନ୍ଦ୍ରର ଅନ୍ୟ ବିଭାଗଗୁଡ଼ିକର ସହଯୋଗରେ ପଦଯାତ୍ରାର ଆୟୋଜନ କରାଯାଇଥିଲା। ପଦଯାତ୍ରାରେ ଆକାଶବାଣୀର କର୍ମଚାରୀମାନଙ୍କ ସମେତ ସେବାନିବୃତ୍ତ ଏବଂ ବିଭିନ୍ନ ଅଞ୍ଚଳରୁ ଆସିଥିବା ଶ୍ରୋତାମାନେ ଭାଗ ନେଇଥିଲେ। ଭାରତର ଅଧ୍ୟକ୍ଷତାରେ ବ୍ରିକ୍ସ ରାଷ୍ଟ୍ରସମୂହର ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟକାରୀ ଗୋଷ୍ଠୀର ବୈଷୟିକ ସମ୍ମିଳନୀ ଆସନ୍ତା ଜୁନ୍ 3 ତାରିଖରୁ 5 ତାରିଖ ପର୍ଯ୍ୟନ୍ତ ପୁରୀରେ ଅନୁଷ୍ଠିତ ହେବ। ସମ୍ମିଳନୀରେ ବ୍ରିକ୍ସ ସଦସ୍ୟ ରାଷ୍ଟ୍ରଗୁଡ଼ିକର ପ୍ରତିନିଧି ଓ ବିଶେଷଜ୍ଞମାନେ ଯୋଗଦେଇ ବିପର୍ଯ୍ୟୟ ପରିଚାଳନା, ପ୍ରତିରୋଧୀ କ୍ଷମତା ବୃଦ୍ଧି ଏବଂ ଅନ୍ତର୍ଜାତୀୟ ସହଯୋଗ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ବ୍ରାଜିଲ୍, ଇଜିପ୍ଟ

0: ଇଥିଓପିଆ, ଇଣ୍ଡୋନେସିଆ, ଇରାନ, ରୁଷିଆ, ସାଉଦି ଆରବ, ଦକ୍ଷିଣ ଆଫ୍ରିକା, ୟୁଏଇ ଏବଂ ଚୀନ୍ର ପ୍ରତିନିଧିଗଣ ସମ୍ମିଳନୀରେ ଯୋଗଦେବେ। ବାତ୍ୟା ପରିଚାଳନା, ଗୋଷ୍ଠୀଭିତ୍ତିକ ପୂର୍ବ ସଚେତନତା ବ୍ୟବସ୍ଥା ଏବଂ ସଫଳ ଉଦ୍ଧାର ଓ ସ୍ଥାନାନ୍ତରଣ କୌଶଳ ନିମନ୍ତେ ଓଡ଼ିଶା ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସିତ ହୋଇଆସିଛି। ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନା କ୍ଷେତ୍ରରେ ରାଜ୍ୟର ସକ୍ରିୟ ସଫଳତା ଏବଂ ସୁଦୃଢ଼ ପଦକ୍ଷେପ ପାଇଁ ଓଡ଼ିଶାକୁ ଏହି ଗୁରୁତ୍ୱପୂର୍ଣ୍ଣ ବୈଷୟିକ ବୈଠକର ଆୟୋଜକ ଭାବେ ମନୋନୀତ କରାଯାଇଛି। ଓଡ଼ିଶାର ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ସଫଳତା ଓ ଦକ୍ଷତାକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରସାର କରିବା ଦିଗରେ ଏହି ମଞ୍ଚ ବେଶ୍ ଉପାଦେୟ ହୋଇପାରିବ ବୋଲି କୁହାଯାଇଛି। ଏହି ବୈଷୟିକ ସମ୍ମିଳନୀ ମାଧ୍ୟମରେ ବ୍ରିକ୍ସ ଦେଶଗୁଡ଼ିକ ମଧ୍ୟରେ ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ଜ୍ଞାନ ବିନିମୟ, ନୂତନ ପ୍ରଯୁକ୍ତି ଓ ସମନ୍ୱିତ କାର୍ଯ୍ୟପଦ୍ଧତି ଉପରେ ଆଲୋଚନା ହେବା ସହିତ ପାରସ୍କରିକ ସହଯୋଗ ଆହୁରି ସୁଦୃଢ଼ ହେବ ବୋଲି ଆଶା କରାଯାଉଛି। ନୂଆଦିଲ୍ଲୀଠାରେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଦଳର ସଂଗଠନ ଓ ସର୍ବାଙ୍ଗୀନ ବିକାଶ ସମ୍ପର୍କରେ ଶ୍ରୀ ନବୀନଙ୍କ ସହିତ ଆଲୋଚନା କରିଛନ୍ତି। କେନ୍ଦ୍ର ସରକାରଙ୍କ ନିରନ୍ତର ସହଯୋଗରେ ରାଜ୍ୟରେ ବିକାଶ ପ୍ରକ୍ରିୟା ଜାରି ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣିଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଶୃଙ୍ଖଳିତ ସ୍ନାନଯାତ୍ରା ଓ ଘୋଷଯାତ୍ରା ଆୟୋଜନ ନେଇ ପୁରୀ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟଠାରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଶେଷକରି ସ୍ନାନଯାତ୍ରା ଓ ରଥଯାତ୍ରା ସମୟରେ ଶୃଙ୍ଖଳିତ ନୀତିକାନ୍ତି ଏବଂ ଶୃଙ୍ଖଳିତ ପହଣ୍ଡିକୁ ନେଇ ବୈଠକରେ ଆଲୋଚନା କରାଯାଇଥିଲା। ମହାପ୍ରଭୁଙ୍କ ସମସ୍ତ ନୀତିକାନ୍ତି ଧାର୍ଯ୍ୟ ନୀତିନିର୍ଘଣ୍ଟ ଅନୁଯାୟୀ କରିବାକୁ ନିଯୋଗ ପକ୍ଷରୁ ପ୍ରତିଶ୍ରତି ଦିଆଯାଇଥିଲା। ଶୃଙ୍ଖଳିତ ପହଣ୍ଡି ପାଇଁ ତିନି ରଥରେ ପ୍ରଶାସକ ଦ୍ୱାରା ନିର୍ଦ୍ଧାରିତ ହୋଇଥିବା ସଂଖ୍ୟା ଅନୁଯାୟୀ ସେବା ଅଧିକାର ପାଇଥିବା ସେବାୟତମାନେ ଉପସ୍ଥିତ ରହିବେ। ବୈଠକରେ ଦୈତାପତି ନିଯୋଗର ସଭାପତି, ସମ୍ପାଦକଙ୍କ ସମେତ ନିଯୋଗ ସଦସ୍ୟମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ରଥଯାତ୍ରା ସମୟରେ ମହାପ୍ରଭୁଙ୍କ ସେବାପୂଜାକୁ ଶୃଙ୍ଖଳିତ କରିବା ପାଇଁ ଦୈତାପତି ନିଯୋଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ଦୈତାପତି ସେବକ ମତ ରଖିଛନ୍ତି। ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରାକୁ ଅଧିକ ସୁନ୍ଦର କରିବା ପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲିଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ ଆଜି ମନ୍ଦିର ଚତୁଃପାର୍ଶ୍ୱରେ ଚାଲିଥିବା ଉନ୍ନତିକରଣ ଓ ଭିତରପାର୍ଶ୍ୱ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି। ଆଗାମୀ ରଥଯାତ୍ରା ପରେ ଗୁଣ୍ଡିଚା ମନ୍ଦିରକୁ ସର୍ବସାଧାରଣଙ୍କ ଦର୍ଶନ ପାଇଁ ଖୋଲାଯିବ ବୋଲି ମୁଖ୍ୟ ପ୍ରଶାସକ ଶ୍ରୀ ପାଢ଼ୀ କହିଛନ୍ତି। ରାଜ୍ୟରେ ଆଗାମୀ ଦିନରେ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ହେବ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ନିଗମ ବୋର୍ଡ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି। ଦଳ ଓ ସରକାର ଏହା ମଧ୍ୟରେ ଚୟନ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଖୁବ୍ ଶୀଘ୍ର ଏହା ଶେଷ ହେବ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି।
1: ଦୁଇ ବର୍ଷର ଦିନିଆ କାର୍ଯ୍ୟକ୍ରମ ନିରାଡମ୍ବର ଭାବରେ ଆମେ ସେ କାର୍ଯ୍ୟକ୍ରମ କରିବୁ। ଭାରତ ସରକାର ଏବଂ ରାଜ୍ୟ ସରକାରଙ୍କର ବଡ଼ ବଡ଼ ପ୍ରକଳ୍ପ ଯେଉଁଟା ସମାପ୍ତ ହୋଇଛି ତାର ଉଦ୍ଘାଟନ କରିବେ, ଯେଉଁଟା ଆଗକୁ ହେବା ପାଇଁ ଯାଉଛି ତାର ଶିଳାନ୍ୟାସ କରିବେ। କେବଳ ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ ବିଷୟ ନୁହଁ, ତାର ସାଙ୍ଗରେ ସାଙ୍ଗରେ ନିଗମ ବୋର୍ଡ ତାର ମଧ୍ୟ ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହୋଇସାରିଛି, ଚୟନ ପ୍ରକ୍ରିୟା ମଧ୍ୟ ଆରମ୍ଭ କରିଛନ୍ତି, ସମ୍ଭବତଃ ସେଇଟା ମଧ୍ୟ ହୋଇଯିବ।
0: କଳାହାଣ୍ଡି ଜିଲ୍ଲା ମଦନରାମପୁର ଥାନା ଅଧୀନ ଗୌଡ଼ କର୍ଲାଖୁଣ୍ଟା ଗ୍ରାମରେ ଆଜି ପାଇଖାନା ଟାଙ୍କିରେ ଶ୍ୱାସରୁଦ୍ଧ ହୋଇ ଛଅ ଜଣଙ୍କ ମୃତ୍ୟୁ ଘଟିଛି। ପୁଲିସ୍ ସୂଚନା ଅନୁସାରେ ଶ୍ରମିକମାନେ ଏକ ସେପ୍ଟିକ୍ ପାଇଖାନା ଟାଙ୍କିରେ କାର୍ଯ୍ୟ କରୁଥିବା ସମୟରେ ଜଣେ ମିସ୍ତ୍ରୀ ଶ୍ୱାସରୁଦ୍ଧ ହୋଇଯାଇଥିଲେ। ତାଙ୍କୁ ଉଦ୍ଧାର କରିବାକୁ ଯାଇ ଅନ୍ୟ ଶ୍ରମିକ, ଘର ମାଲିକ ଓ ତାଙ୍କ ପୁଅ ଟାଙ୍କି ଭିତରେ ମଧ୍ୟ ଶ୍ୱାସରୁଦ୍ଧ ହୋଇପଡ଼ିଥିଲେ। ସମସ୍ତଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଗୁରୁତର ଥିବା ଅନ୍ୟ ଜଣେ ଶ୍ରମିକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସ୍ଥାନୀୟ ପୁଲିସ୍ ଘଟଣାର ଅନୁସନ୍ଧାନ ଜାରି ରଖିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଘଟଣାରେ ଅତ୍ୟନ୍ତ ଦୁଃଖ ପ୍ରକାଶ କରିବା ସହିତ ମୃତକଙ୍କ ଆତ୍ମୀୟ ସ୍ୱଜନଙ୍କ ପାଇଁ 4,00,000 ଟଙ୍କାର ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ନୂଆପଡ଼ା ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଜିଲ୍ଲା କାରାଗାର ପରିସରରେ ମୁଲାକାତ ଆଇନ ସହାୟତା କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି। ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ନବନୀତା ଦାସ ମାଗଣା ଆଇନ ସେବା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ। ମୁଲାକାତ ଆଇନ ସହାୟତା କେନ୍ଦ୍ରକୁ ଆସି କାର୍ଯ୍ୟରତ ସରକାରୀ ଓକିଲ ଓ ଅଧିକାର ମିତ୍ରଙ୍କଠାରୁ ମାଗଣା ଆଇନ ପରାମର୍ଶ ନେବା ପାଇଁ କଏଦୀଙ୍କ ପରିବାରବର୍ଗ ଓ ଆତ୍ମୀୟଙ୍କୁ ଶ୍ରୀମତୀ ଦାସ ଆହ୍ୱାନ ଦେଇଥିଲେ। ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକର ମଠଡିହ ସରକାରୀ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ ଏସ୍ଆଇଆର୍ ସମ୍ପର୍କିତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଚାନ୍ଦବାଲି ବ୍ଲକର ଆରଡି, ସୁନ୍ଦରପୁର, ନାନ୍ଦପୁର, ଓଳଗ ପଞ୍ଚାୟତର 20 ବୁଥ୍ର ବିଏଲ୍ଓ ଓ ସୁପରଭାଇଜରଙ୍କୁ ଏସ୍ଆଇଆର୍ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଥିଲା। କର୍ମଶାଳାରେ ନିର୍ଭୁଲ ତଥ୍ୟ ସଂଗ୍ରହ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା। ପାଣିପାଗ ରାଜ୍ୟରେ ଗ୍ରୀଷ୍ମଲହରୀ ଜାରି ରହିଥିବାବେଳେ ଗତ 24 ଘଣ୍ଟା ମଧ୍ୟରେ ରାଜ୍ୟର କେତେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇଯାଇଛି। केन्दुझर जिल्ला।

ବାଂଶପାଳରେ ସର୍ବାଧିକ 26.2 ମିଲିମିଟର ବର୍ଷା ରେକର୍ଡ ହୋଇଛି। ସେହିପରି କନ୍ଧମାଳ ଜିଲ୍ଲା ଟିକାବାଲିରେ 26 ମିଲିମିଟର, ସୁନ୍ଦରଗଡ଼ ଜିଲ୍ଲା ଟେନ୍ସାରେ 14.8, କନ୍ଧମାଳ ଜିଲ୍ଲା ଚକାପାଦରେ 14.2, କୋରାପୁଟ ଜିଲ୍ଲା ଶିମିଳିଗୁଡ଼ାରେ 14, କେନ୍ଦୁଝର ଜିଲ୍ଲା ତେଲକୋଇରେ 13.2, ସାହାରପଡ଼ାରେ 12.2 ଏବଂ ମୟୂରଭଞ୍ଜ ଜିଲ୍ଲାର ରରୁଆଁରେ 10 ମିଲିମିଟର ବର୍ଷାର ରେକର୍ଡ ହୋଇଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ବିଶାଳ ପଦଯାତ୍ରା ଆୟୋଜିତ। ପଦଯାତ୍ରାରେ ଭାଗ ନେଲେ ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥ ଏବଂ ଜଷ୍ଟିସ୍ ଶିବଶଙ୍କର ମିଶ୍ର। ପୁରୀଠାରେ ଆସନ୍ତା ମାସରେ ଅନୁଷ୍ଠିତ ହେବ ବ୍ରିକ୍ସ ରାଷ୍ଟ୍ରୀୟ ସମୂହର ବୈଷୟିକ ସମ୍ମିଳନୀ। କଳାହାଣ୍ଡି ଜିଲ୍ଲାର ଗୌଡ଼ କର୍ଲାଖୁଣ୍ଟା ଗ୍ରାମରେ ଶ୍ୱାସରୁଦ୍ଧ ହୋଇ 6 ଜଣଙ୍କ ମୃତ୍ୟୁ ଏବଂ ଶୃଙ୍ଖଳିତ ସ୍ନାନଯାତ୍ରା ଓ ଘୋଷଯାତ୍ରାର ଆୟୋଜନ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ। ନମସ୍କାର।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆପଣ ମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି 308।

ନୂଆ କରି ଯୌବନର ପାହାଚରେ ପାଦ ଦେଇଥିବା ତରୁଣ ତରୁଣୀଙ୍କ ମନ ଖୋଜି ବୁଲୁଥାଏ ଆଉ ଏକ ମନ, ଯାହା ସହିତ ସେ ନୂଆ ନୂଆ ସ୍ୱପ୍ନ ଦେଖିବ, ପରସ୍ପର ପରସ୍ପର ନିଜ ମନର କଥାକୁ ଜଣାଇବେ, ଆଉ ଏଭଳି ଏକ ସୁନ୍ଦର ମୁହୂର୍ତ୍ତ ସେମାନଙ୍କୁ ଆଣିଦେଇଥାଏ ଯୌବନ।

ଏହି ସମୟରେ ମନଟିଏ ଖୋଜେ ତାକୁ ବୁଝିପାରୁଥିବା ଭଳି ସାଥିଟିଏ, ଯାହାକୁ ସେ ତା ହୃଦୟର କଥା କହିବ। ଆଉ ଯେତେବେଳେ ମନଲେଖି ବନ୍ଧୁଟିଏ ମିଳିଯାଏ, ସେ ତାର ସମସ୍ତ ଇଚ୍ଛା ଅଭିଳାଷକୁ ତା ନିକଟରେ ପ୍ରକାଶ କରିଦେଇଥାଏ। ଏଇଠୁ ତ ଆରମ୍ଭ ହୁଏ କଥା ଦୁଇଟି ହୃଦୟର।

ମୁହଁ ନ ଖୋଲିବି ଅନେକ ଭାବନାକୁ ପ୍ରକାଶ କରିପାରେ। ରାସ୍ତାରେ ଯାଉ ଯାଉ ପଛକୁ ବୋଲି ଖୋଜି ବୁଲେ ସେଇ ମଣିଷକୁ, ଆଉ ଆଖିରେ ଆଖିରେ ପ୍ରକାଶିତ ହୁଏ ଦୁଇ ହୃଦୟର କଥା। ଆଗକୁ କିଛି ବାଟ ଆଗେଇ ଚାଲନ୍ତି, ପ୍ରଥମରେ ସେମାନେ ପରସ୍ପରର ଭଲ ବନ୍ଧୁ ହୋଇଥାନ୍ତି, ପୁଣି ଆରମ୍ଭ ହୁଏ ତାଙ୍କ ମଧ୍ୟରେ ଭଲ ପାଇବାର ସମ୍ପର୍କ। ଉଭୟଙ୍କ ମଝିରେ ନଥାଏ ଛଳନା, କେବଳ ଥାଏ ଅସୁମାରୀ କଳ୍ପନା। ଦୁହେଁ ମିଶି କେତେ ମିଠା ମିଠା ସ୍ୱପ୍ନ ଦେଖନ୍ତି, ତାଙ୍କ ଭଲ ପାଇବାରେ ନଥାଏ ପ୍ରତିବନ୍ଧକ।

ଯେ ଦୁନିଆର ଆଉ କିଛି କଥା ତାଙ୍କୁ ସ୍ପର୍ଶ କରିପାରେ ନାହିଁ। ସତେ ଯେମିତି ଏ ଦୁଇଟି ହୃଦୟ କେବଳ ଏ ଦୁହିଁଙ୍କ ପାଇଁ, ସେଥିରେ ଆଉ କେହି ହେଲେ ବସା ବାନ୍ଧି ପାରେ ନାହିଁ। ଦୁଇଟି ଅଜଣା ମଣିଷର ହୃଦୟର କଥା, ସତରେ ଦୁଇଟି ହୃଦୟର କଥା।

ଏଇ ଦୁଇଟି ହୃଦୟର କଥାକୁ ଆଗକୁ ନେଇଯାଉଥାଏ ଚିଠି। ଚିଠିରେ ଅନେକ କଥା ପରସ୍ପରକୁ ଲେଖନ୍ତି, ପ୍ରତିଟି ମୁହୂର୍ତ୍ତରେ ପରସ୍ପର ପରସ୍ପରକୁ ଖୋଜିଥାନ୍ତି। ଟିକେ ହେଲେ ଦୂରେଇ ରହିବାକୁ ଇଚ୍ଛା ହୁଏ ନାହିଁ। ସତରେ କଥାରେ ଏତେ ମଜି ଯାଆନ୍ତି।

ଗ୍ରୀଷ୍ମ ପ୍ରବାହ ସାରା ରାଜ୍ୟରେ ବର୍ତ୍ତମାନ ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଦିନର ସର୍ବୋଚ୍ଚ ତାପମାତ୍ରା 45 ଡିଗ୍ରୀ ସେଣ୍ଟିଗ୍ରେଡ୍ ପାର କଲାଣି। ତେଣୁ ଆମେ ସମସ୍ତେ କେମିତି ସତ

ସତର୍କ ରହିବା ଓ ସୁସ୍ଥ ରହିବା ସେଥିପ୍ରତି କିଛି ପଦକ୍ଷେପ ନେବା ନିହାତି ଜରୁରୀ। ଦିନ 11ଟା ଠାରୁ ଅପରାହ୍ନ 3ଟା ପର୍ଯ୍ୟନ୍ତ ପ୍ରବଳ ଖରା ହେଉଛି, ତେଣୁ ସେହି ସମୟ ମଧ୍ୟରେ ଆମେ ଘରେ ରହିବା ପାଇଁ ଚେଷ୍ଟା କରିବା। ଯଦି ନିହାତି ଦରକାର ପଡ଼ି ତାହେଲେ ଆମେ ସୂତା ଲୁଗା ପିନ୍ଧିବା, ପାଦରେ ଚପଲ, ମୁଣ୍ଡରେ ଗାମୁଛା, କଳା ଚଷମା ବ୍ୟବହାର କରିବା, ସାଙ୍ଗରେ ଥଣ୍ଡା ପାଣି ନେବା, ଛତା ବ୍ୟବହାର କରିବା, ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଇବା, ଭୋକରେ ରହିବା ନାହିଁ, ପଖାଳ ତୋରାଣି, ORS ଦ୍ରବଣ, ଚିନି ଲୁଣ ସର୍ବତ, ଲେମ୍ବୁ ସର୍ବତ, ଖଳ ଦହି, ଆଖୁ ରସ, ପଇଡ଼ ପାଣି ଆଦି ପିଇବା, ଥଣ୍ଡା ପାନୀୟଠୁ ଦୂରେଇ ରହିବା। ପରିବାରରେ ଛୋଟ ଛୁଆ, ବୟସ୍କ ଲୋକ, ଗର୍ଭବତୀ ଏମାନଙ୍କ ଏବଂ ରୋଗୀମାନଙ୍କୁ ବିଶେଷ ଧ୍ୟାନ ଦେବା। ଅତ୍ୟଧିକ ପରିଶ୍ରମ କରିବା ନାହିଁ, ହାଲିଆ ଲାଗିଲେ ବିଶ୍ରାମ ନେବା। ଯଦି ନିହାତି ଅସୁବିଧା ଲାଗେ ତାହେଲେ ତୁରନ୍ତ ଡାକ୍ତରଖାନାକୁ ଯିବା ଏବଂ ଡାକ୍ତରଙ୍କ ପରାମର୍ଶ ନେବା।

0: ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ବିଜ୍ଞାପନ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସନ୍ତୋଷ କୁମାର ସାହୁ। ମୁଖ୍ୟ ସମ୍ବାଦ, ଅନୁପ୍ରବେଶ ଏବଂ ଜନସଂଖ୍ୟାଗତ ପରିବର୍ତ୍ତନ ଆହ୍ୱାନର ମୁକାବିଲା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କଲେ କେନ୍ଦ୍ର ସରକାର। ଶାରୀରିକ ସୁସ୍ଥତା ବର୍ତ୍ତମାନ ସମୟର ଏକ ବଡ଼ ଆହ୍ୱାନ କହିଲେ ଜଷ୍ଟିସ୍ ସାବିତ୍ରୀ ରଥ। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ହେଲା ବିଶାଳ ପଦଯାତ୍ରା। ଓପିଏସ୍ସି ଦ୍ୱାରା ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ ପ୍ରକାଶିତ ଏବଂ ରାଜ୍ୟରେ ଗରମ ଓ ଗୁଳିଗୁଳି ବୃଦ୍ଧି ପାଇବା ନେଇ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଦେଶରେ ଅନୁପ୍ରବେଶ ଏବଂ ଅନ୍ୟାନ୍ୟ କାରଣରୁ ଜନସଂଖ୍ୟାଗତ ପରିବର୍ତ୍ତନର ଆହ୍ୱାନର ମୁକାବିଲା ପାଇଁ କେନ୍ଦ୍ର ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସାମାଜିକ ଗଣମାଧ୍ୟମରେ ଆଜି ସୂଚନା ଦେଇ କହିଛନ୍ତି, ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ପ୍ରକାଶ ନାୱଲେକର ଏହି କମିଟିର ଅଧ୍ୟକ୍ଷ ରହିବେ। କମିଟିରେ ପୂର୍ବତନ ଆଇଏଏସ୍ ଅଧିକାରୀ ଦୁର୍ଗାଶଙ୍କର ମିଶ୍ର, ପୂର୍ବତନ ଆଇପିଏସ୍ ଅଧିକାରୀ ବାଲାଜୀ ଶ୍ରୀବାସ୍ତବ ଏବଂ ବିଶିଷ୍ଟ ଅର୍ଥନୀତିଜ୍ଞ ସାମିକା ରବିଙ୍କୁ ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି। ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ପୂର୍ବତନ ଯୁଗ୍ମ ସଚିବ କମିଟିର ସଦସ୍ୟ ସଚିବ ଭାବେ କାର୍ଯ୍ୟ କରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତବର୍ଷ ଲାଲକିଲ୍ଲାରୁ ତାଙ୍କ ସ୍ୱାଧୀନତା ଦିବସ ଅଭିଭାଷଣରେ ଜନସଂଖ୍ୟାଗତ ପରିବର୍ତ୍ତନ ଉପରେ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବା ନେଇ ଘୋଷଣା କରିଥିଲେ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇର ଦେୟ ପ୍ରଦାନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି 4 ପ୍ରମୁଖ ରାଷ୍ଟ୍ରାୟତ୍ତ ବ୍ୟାଙ୍କର ବରିଷ୍ଠ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି ନିରନ୍ତର ଏବଂ ସୁରକ୍ଷିତ ଦେୟ ବ୍ୟବସ୍ଥାର ଆବଶ୍ୟକତା ଉପରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି। ସମୟୋଚିତ କାରବାର, ଦେୟ ସମ୍ବନ୍ଧୀୟ ସମସ୍ୟାର ତୁରନ୍ତ ସମାଧାନ ଏବଂ ଅଧିକ କ୍ଷେତ୍ରରେ ସ୍ୱୟଂକ୍ରିୟ ଅର୍ଥ ଫେରସ୍ତ ସୁନିଶ୍ଚିତ କରିବା ପାଇଁ ଏକ ବ୍ୟବସ୍ଥିତ ପ୍ରକ୍ରିୟା ପ୍ରତିଷ୍ଠା କରିବାରେ ସିବିଏସ୍ଇକୁ ସହଯୋଗ କରିବା ପାଇଁ ଶ୍ରୀ ପ୍ରଧାନ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ଭୁବନେଶ୍ୱରସ୍ଥିତ ପର୍ଯ୍ୟଟନ ଭବନରେ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ାଙ୍କ ଅଧ୍ୟକ୍ଷତାରେ ବିଭାଗୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ପ୍ରକଳ୍ପର ଅଗ୍ରଗତି ସଂକ୍ରାନ୍ତରେ ଶ୍ରୀମତୀ ପରିଡ଼ା ଆଲୋଚନା କରିଥିଲେ। ବୈଠକରେ ବିଧାୟକ ବାବୁ ସିଂ, ବିଭାଗୀୟ କମିଶନର ତଥା ସଚିବ ବଲୱନ୍ତ ସିଂ ପ୍ରମୁଖ ଉପସ୍ଥିତ ଥିଲେ। ଭାରତୀୟ ମହାଲେଖା ନିୟନ୍ତ୍ରକ ଓ ମହାସମୀକ୍ଷକ ସିଏଜି ରାଜ୍ୟର ଭୁବନେଶ୍ୱର ଓ କଟକରେ ସହରୀ ଗତିଶୀଳତା ଉପରେ ନାଗରିକ କୈନ୍ଦ୍ରିକ ଅନୁପାଳନ ଅଡିଟ୍ କରିବେ। ଏନେଇ ଭୁବନେଶ୍ୱରସ୍ଥିତ ଖାରବେଳ ଭବନ ସମ୍ମିଳନୀ କକ୍ଷ

0: କଳା ଏବଂ ଧନ୍ଦାମୂଳକ ଶିକ୍ଷାର ପୁନଃ ମୂଲ୍ୟାୟନ ଆସନ୍ତା ମାସ 12 ତାରିଖ ମଧ୍ୟରାତ୍ରି ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ଆବେଦନ କରିପାରିବେ। ପ୍ରତ୍ୟେକ ପେପର ପାଇଁ 200 ଟଙ୍କା ଦାଖଲ କରିବାକୁ ପଡ଼ିବ। ଡାଉନ୍ଲୋଡ୍ ଲିଙ୍କ୍ ଜୁନ୍ 19ରୁ 23 ତାରିଖ ମଧ୍ୟରେ ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କ ଇମେଲ୍କୁ ପଠାଯିବ। ମୂଲ୍ୟାୟନରେ ତ୍ରୁଟି ଥିଲେ ଜୁନ୍ 30 ତାରିଖ ସୁଦ୍ଧା ଅଭିଯୋଗ ଦାଖଲ କରିବାକୁ ପରାମର୍ଶ ଦିଆଯାଇଛି। ଝାରସୁଗୁଡ଼ା ଜିଲ୍ଲାପାଳ କୁନାଲ ମୋତିରାମ ଚୌହାନଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲା ଜଳ ଓ ପରିମଳ ମିଶନର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାରେ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ସଂକ୍ରାନ୍ତରେ ବୈଠକରେ ବିସ୍ତୃତ ଆଲୋଚନା ହୋଇଥିଲା। ସେହିପରି ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଜିଲ୍ଲା ଅର୍ଣ୍ଣପାଳ ପଞ୍ଚାୟତ କେନ୍ଦ୍ରୀୟ ଧାନ ଗବେଷଣା କେନ୍ଦ୍ର ସିଆର୍ଆର୍ଆଇ ଏବଂ ଭାରତୀୟ କୃଷି ଅନୁସନ୍ଧାନ ପରିଷଦ ଆଇସିଆର୍ଆର୍ ପକ୍ଷରୁ କୃଷକ ତାଲିମ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ବରିଷ୍ଠ କୃଷି ବୈଜ୍ଞାନିକମାନେ ଯୋଗଦେଇ କୃଷିକ୍ଷେତ୍ରରେ ସ୍ଥାୟୀ ମୃତ୍ତିକା, କୃଷି ଉତ୍ପାଦନ ବୃଦ୍ଧି ଆଦି ସମ୍ପର୍କରେ କୃଷକମାନଙ୍କ ସହ ଆଲୋଚନା କରିଥିଲେ। କେନ୍ଦୁଝର ଜିଲ୍ଲା ଜନଜାତି ସମ୍ପ୍ରଦାୟର ଆର୍ଥିକ ଓ ସାମାଜିକ ବିକାଶ ପାଇଁ ଜନଜାତୀୟ ଗରିମା ଉତ୍ସବ 2026 ଅନ୍ତର୍ଗତ ଜନଭାଗିଦାରୀ ଅଭିଯାନ ସବୁଠାରୁ ଦୂର ସର୍ବପ୍ରଥମ କାର୍ଯ୍ୟକ୍ରମ ଉଦ୍ଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମ ଜିଲ୍ଲାର ବିଭିନ୍ନ ସ୍ଥାନରେ ସପ୍ତାହବ୍ୟାପୀ ଅନୁଷ୍ଠିତ ହୋଇଥିଲା। ସରକାରଙ୍କ ବିଭିନ୍ନ ଜନହିତକର ଏବଂ ପ୍ରଗତିଶୀଳ ଯୋଜନାଗୁଡ଼ିକ ଯେପରି ଦୁର୍ଗମ ଅଞ୍ଚଳର ଲୋକଙ୍କ ପାଖରେ ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କରାଯାଇଛି। ପାଣିପାଗ ରାଜ୍ୟରେ ଗ୍ରୀଷ୍ମଲହରୀ ଜାରି ରହିଛି। ଭୁବନେଶ୍ୱର ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଜି ଅପରାହ୍ନ 2:30 ସୁଦ୍ଧା ସମ୍ବଲପୁରଠାରେ ସର୍ବାଧିକ ତାପମାତ୍ରା 44 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଆସନ୍ତା 4 ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ପରିବର୍ତ୍ତନ ହେବାର ସମ୍ଭାବନା ନଥିବା ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଆସନ୍ତା 24 ଘଣ୍ଟା ମଧ୍ୟରେ ଗରମ ଓ ଗୁଳିଗୁଳି ବୃଦ୍ଧି ପାଇବା ନେଇ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଅନ୍ୟପକ୍ଷରେ ରାଜ୍ୟର କେତେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ହେବାର ସମ୍ଭାବନା ରହିଛି। ଅନୁପ୍ରବେଶ ଏବଂ ଜନସଂଖ୍ୟାଗତ ପରିବର୍ତ୍ତନ ଆହ୍ୱାନର ମୁକାବିଲା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କଲେ କେନ୍ଦ୍ର ସରକାର। ଶାରୀରିକ ସୁସ୍ଥତା ବର୍ତ୍ତମାନ ସମୟରେ ଏକ ବଡ଼ ଆହ୍ୱାନ କହିଲେ ଜଷ୍ଟିସ୍ ସାବିତ୍ରୀ ରଥ। ଆକାଶବାଣୀର 90 ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ହେଲା ବିଶାଳ ପଦଯାତ୍ରା ଏବଂ ରାଜ୍ୟରେ ଗରମ ଓ ଗୁଳୁଗୁଳି ବୃଦ୍ଧି ପାଇବା ନେଇ ସମସ୍ତ ଜିଲ୍ଲାକୁ ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର।
1: କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ଆଜିର ପ୍ରସଙ୍ଗ ଆକାଶବାଣୀର 90 ବର୍ଷ ପୂର୍ତ୍ତି। ଆଲେଖ୍ୟ ମଳୟରଞ୍ଜନ ମିଶ୍ର, ଉପସ୍ଥାପନାରେ ମୁଁ ସୁଭାଷ ଚନ୍ଦ୍ର ଶତପଥୀ। ଚଳିତ ବର୍ଷ ଆକାଶବାଣୀ ଏହାର 90 ବର୍ଷ ପାଳନ କରୁଛି। 1936 ମସିହା ଜୁନ୍ 8 ତାରିଖରେ ଭାରତୀୟ ରାଜ୍ୟ ପ୍ରସାରଣ ସେବା ନାମ ପରିବର୍ତ୍ତିତ କରାଯାଇ ଅଲ୍ ଇଣ୍ଡିଆ ରେଡ଼ିଓ AIR ରଖାଗଲା। ଏହି ଦିବସଟି ଦେଶର ସାଂସ୍କୃତିକ ସୂଚନା ଓ ପ୍ରସାରଣ ଇତିହାସରେ ଏକ ବିଶେଷ ମୁହୂର୍ତ୍ତ ଭାବେ ପରିଗଣିତ ହୋଇଆସୁଛି। ସେହିଦିନ ଜନ୍ମଗ୍ରହଣ କରିଥିବା ସ୍ୱର ପିଢ଼ି ପରେ ପିଢ଼ି ପ୍ରତିଧ୍ୱନିତ ହୋଇଚାଲିଛି। 1936 ମସିହା ଜୁନ୍ 7 ତାରିଖ ଅଲ୍ ଇଣ୍ଡିଆର ରେଡ଼ିଓ ତତ୍କାଳୀନ ସରକାରୀ ପତ୍ରିକା ଦି ଇଣ୍ଡିଆନ୍ ଲିସନ୍ର ପ୍ରଥମ ପୃଷ୍ଠାରେ AIR ନାମ ଘୋଷଣା କରାଯାଇଥିଲା। ଅର୍ଥାତ୍ ସ୍ୱରର ଯାଦୁ ଆରମ୍ଭ ହେବାର ଗୋଟିଏ ଦିନ ପୂର୍ବରୁ ଏହାକୁ ଲିପିବଦ୍ଧ କରାଯାଇଥିଲା। ପରିବର୍ତ୍ତିତ ସମୟର ଧାରା ମଧ୍ୟରେ ଏହି ଘୋଷିତ ମୁହୂର୍ତ୍ତଟି ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଆସିଛି, ଯାହାକି ଏକ ଐତିହ୍ୟର ପରିଚୟ ପ୍ରଦାନ କରିଛି। ଦିଲ୍ଲୀର ଆକାଶବାଣୀ କେନ୍ଦ୍ରରେ ପ୍ରଥମେ ଡେଣା ମିଳିବାକୁ ଆରମ୍ଭ କରିଥିବା ସ୍ୱରଗୁଡ଼ିକ ପରେ ଇତିହାସ ସୃଷ୍ଟି କରିଥିଲା। ଭବିଷ୍ୟତ ପାଇଁ ଏକ ଜାତି ଗଠନର ରୂପରେଖ ଆରମ୍ଭ ହୋଇଥିଲା, ଯାହାକି ସେବେଠାରୁ କାଳଜୟୀ, ଆତ୍ମାପୂର୍ଣ୍ଣ ଏବଂ ଅବିସ୍ମରଣୀୟ ହୋଇ ରହିଆସିଛି। 1948 ମସିହା ଜାନୁଆରୀ 28 ତାରିଖରେ ଆକାଶବାଣୀ କଟକ କେନ୍ଦ୍ର ପ୍ରତିଷ୍ଠା ଲାଭ କରିଥିଲା। ଓଡ଼ିଶାର ସାମାଜିକ, ସାଂସ୍କୃତିକ ଏବଂ ଗଣତାନ୍ତ୍ରିକ ଜୀବନରେ ଆକାଶବାଣୀ ଏକ ଅନନ୍ୟ ଏବଂ ଅପରିହାର୍ଯ୍ୟ ଭୂମିକା ନିର୍ବାହ କରିଆସୁଛି। କଟକରେ ଏହି କେନ୍ଦ୍ର ପ୍ରତିଷ୍ଠା ହେବା ପରଠାରୁ ରେଡ଼ିଓ କେବଳ ମନୋରଞ୍ଜନର ମାଧ୍ୟମ ହୋଇ ନ ରହି ବରଂ ଓଡ଼ିଆ ସମାଜର ପ୍ରତିଟି ସୁଖ ଦୁଃଖର ସାଥୀ ଏବଂ ପ୍ରଗତିର ଏକ ଶକ୍ତିଶାଳୀ ସାରଥି ପାଲଟିଛି। ଆକାଶବାଣୀ କଟକ କେନ୍ଦ୍ର ପକ୍ଷରୁ 90 ବର୍ଷ ପୂର୍ତ୍ତି ପାଳନ ଅବସରରେ ଆଜି ଏକ ପଦଯାତ୍ରା ଆୟୋଜିତ ହୋଇଯାଇଛି। କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମଠାରେ ଏହି ପଦଯାତ୍ରାକୁ ଓଡ଼ିଶା ହାଇକୋର୍ଟର ଅନ୍ୟତମ ବିଚାରପତି ଜଷ୍ଟିସ୍ ସାବିତ୍ରୀ ରଥୋ ଏବଂ ଜଷ୍ଟିସ୍ ଶିବଶଙ୍କର ମିଶ୍ର ଓ କଟକ ମହାନଗର ନିଗମର କମିଶନର କିରଣଦୀପ କୌର ସହୋଟା ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ। ଆକାଶବାଣୀ କଟକର ବର୍ତ୍ତମାନ ଏବଂ ଅବସରପ୍ରାପ୍ତ ବହୁ କର୍ମଚାରୀ ଏଥିରେ ଯୋଗଦେବା ସହ ସମାଜର ବିଭିନ୍ନ ବର୍ଗର ଲୋକ ସାମିଲ ହୋଇଥିଲେ।

ଆକାଶବାଣୀର 90 ବର୍ଷର ଗୌରବମୟ ଯାତ୍ରାକୁ ଏହା ଅବିସ୍ମରଣୀୟ କରାଇବା ସହିତ ସାର୍ବଜନୀନ ପ୍ରସାରଣ ମୂଲ୍ୟବୋଧକୁ ପ୍ରତିଫଳିତ କରିଛି। ବର୍ତ୍ତମାନର ଡିଜିଟାଲ ଓ ସ୍ମାର୍ଟଫୋନ୍ ଯୁଗରେ ମଧ୍ୟ ରେଡିଓ ନିଜର ପ୍ରାସଙ୍ଗିକତା ବଜାୟ ରଖିପାରିଛି। ବହୁଜନ ହିତାୟ ବହୁଜନ ସୁଖାୟ ଦୃଷ୍ଟିକୋଣ ଆଧାରରେ ଆକାଶବାଣୀ ସମାଜକୁ ଶିକ୍ଷା ସଚେତନ ଏବଂ ସଂଗଠିତ କରିବାରେ ଗୁରୁତ୍ୱପୂର୍ଣ୍ଣ।

ଧରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଆସିଛି। ସ୍ୱାଧୀନତା ପରେ ଅଲ୍ ଇଣ୍ଡିଆ ରେଡ଼ିଓ ଦ୍ରୁତ ଗତିରେ ବିକାଶ ଲାଭ କରିଥିଲା। 1956 ମସିହାରେ ହିଁ ଅଲ୍ ଇଣ୍ଡିଆ ରେଡ଼ିଓ ଆକାଶବାଣୀ ନାମରେ ପରିଚୟ ହାସଲ କଲା। ଦେଶବ୍ୟାପୀ 591 ଆକାଶବାଣୀ କେନ୍ଦ୍ର ମାଧ୍ୟମରେ ଏହି ଜାତିର ସ୍ୱର ଭାରତର 98% ଲୋକଙ୍କ ପାଖରେ ପହଞ୍ଚି ପାରୁଛି। ଆକାଶବାଣୀର ସମ୍ବାଦ ସେବା ବିଭାଗ ଭାରତ ଭଳି ବିଶାଳ ଭୂଖଣ୍ଡର ବିଭିନ୍ନ ପ୍ରାନ୍ତରେ ଅହରାତ୍ର ପ୍ରମୁଖ ଭାଷା ଏବଂ ଉପଭାଷାରେ ଖବର ପ୍ରସାରଣ କରିଚାଲିଛି। ପ୍ରସାରଣରେ ରେଡ଼ିଓ ସର୍ବଦା ସର୍ବୋଚ୍ଚ ବୃତ୍ତିଗତ ନୀତି ଓ ମାନଦଣ୍ଡକୁ ପାଳନ କରିଚାଲିଛି। ଏକ ସୁସ୍ଥ ଗଣତନ୍ତ୍ର ପାଇଁ ସୂଚନାର ନିରନ୍ତର ପ୍ରବାହ ଏବଂ ଏହା ମାଧ୍ୟମରେ ନାଗରିକ ସଚେତନତା ଅତ୍ୟନ୍ତ ଜରୁରୀ। ଗଣତାନ୍ତ୍ରିକ ପ୍ରକ୍ରିୟାର ଚତୁର୍ଥ ସ୍ତମ୍ଭ ଭାବରେ ରେଡ଼ିଓ ନିଜର ନିରପେକ୍ଷତା ଏବଂ ଦାୟିତ୍ୱବୋଧକୁ ସନ୍ତୋଷଜନକ ଭାବେ ନିର୍ବାହ କରିଚାଲିଛି। ବ୍ୟାବସାୟିକ ଢଙ୍ଗରେ ବାର୍ତ୍ତା ପ୍ରସାରଣ ଏବଂ ସାମାଜିକ ଗଣମାଧ୍ୟମରେ ବିଭିନ୍ନ ସମୟରେ ଭ୍ରମାତ୍ମକ ଖବର ପ୍ରସାର ଯୁଗରେ ଆକାଶବାଣୀ ସମ୍ବାଦ ଆଜି ବି ସବୁଠାରୁ ବିଶ୍ୱସନୀୟ ରହିପାରିଛି। ଆକାଶବାଣୀ କଟକ ସମ୍ବାଦ ପଢ଼ୁଛନ୍ତି। ଏହି ଶବ୍ଦଗୁଡ଼ିକ ଶୁଣିବା ମାତ୍ରେ ଖବରର ସତ୍ୟତା ଉପରେ ନାଗରିକଙ୍କର ସମ୍ପୂର୍ଣ୍ଣ ଭରସା ଆସିଯାଇଥାଏ। ଗଣତାନ୍ତ୍ରିକ ରାଷ୍ଟ୍ରରେ ସଠିକ୍ ସୂଚନା ପାଇବା ନାଗରିକଙ୍କ ଅଧିକାର ଏବଂ ରେଡ଼ିଓ ଏହାକୁ ସୁନିଶ୍ଚିତ କରିଥାଏ। ଆଧୁନିକ ସମାଜ ସହ ତାଳ ଦେଇ ରେଡ଼ିଓ ମଧ୍ୟ ରୂପାନ୍ତରିତ ହୋଇଛି। FM ଏବଂ ଡିଜିଟାଲ ଆପ୍, ଆକାଶବାଣୀ ୟୁଟ୍ୟୁବ୍ ଚ୍ୟାନେଲ ଓ ପଡ଼କାଷ୍ଟ ମାଧ୍ୟମରେ ଆଧୁନିକତାକୁ ଆପଣେଇ ରେଡ଼ିଓର ଯାତ୍ରା ଅଧିକ ସଶକ୍ତ ହୋଇପାରିଛି। ଆଜିର ବ୍ୟସ୍ତବହୁଳ ଜୀବନ ଏବଂ ଦୃଶ୍ୟ ମାଧ୍ୟମକୁ ଆପଣାଇ ଯେଉଁଠି ମଣିଷର ଆଖି କ୍ଲାନ୍ତ ହୋଇଯାଉଛି, ସେଠି ଶ୍ରାବ୍ୟ ମାଧ୍ୟମରେ ରେଡ଼ିଓ ସମଗ୍ର ବିଶ୍ୱକୁ ଅନୁଭବ କରିବାର ପ୍ରେରଣା ଯୋଗାଇ ଚାଲିଛି। ସମସ୍ତଙ୍କର ହିତ ଏବଂ ସମସ୍ତଙ୍କର ସୁଖର ବାର୍ତ୍ତାକୁ ରେଡ଼ିଓ ବର୍ଷ ବର୍ଷ ଧରି ଅକ୍ଷରେ ଅକ୍ଷରେ ପାଳନ କରିଚାଲିଛି।

ଏହି ମାତୃଭୂମିରେ ନିଜର ବାସସ୍ଥାନ, ସମାଜ, ସଂସ୍କୃତି, ପରମ୍ପରା, ବନ୍ଧୁବାନ୍ଧବ ଅଛନ୍ତି। ଏହି ମାତୃଭୂମିକୁ ସୁରକ୍ଷା କରି ଫସଲ ଉତ୍ପାଦନ କରୁଛନ୍ତି, ତଥାପି ନିଜର ମାଲିକାନା ନାହିଁ।

ସୁରେନ ହେମ୍ବ୍ରମ ଏବଂ ତାଙ୍କର ସାଥୀମାନେ ଗାଇଥିବା ଗୀତ ଶୁଣୁଛନ୍ତି। ସାଥୀମାନେ ହେଲେ ମହେନ୍ଦ୍ର ପ୍ରସାଦ ବାଲମୁଚୁ, ବିଶ୍ୱନାଥ ମୁଣ୍ଡୁରୀ, ଅମନ ସିଂହ, ଶେଖର ହନହାଗା, ସନାତନ ପାଲିଆ, ସରୋଜିନୀ ସାମାଡ, ସୁବାସିନୀ ମୁଣ୍ଡୁରୀ, ହେମାମାଳିନୀ ହେମ୍ବ୍ରମ ଏବଂ ମୋରା ମୁଣ୍ଡୁରୀ।

0: ആകാശവാണി. ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ. ମୁଖ୍ୟ ସମ୍ବାଦ, ଅନୁପ୍ରବେଶ ତଥା ବିଭିନ୍ନ କାରଣରୁ ଦେଶରେ ଜନସଂଖ୍ୟାଗତ ପରିବର୍ତ୍ତନ ଆହ୍ୱାନର ମୁକାବିଲା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କଲେ କେନ୍ଦ୍ର ସରକାର. କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ. ମୁକ୍ତ ତଥା ଉନ୍ନତ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପ୍ରତି ଅଙ୍ଗୀକାରବଦ୍ଧତା ପ୍ରକାଶ କଲେ ସଦସ୍ୟ ରାଷ୍ଟ୍ର. ସିବିଏସ୍ଇର ଦେୟ ପ୍ରଦାନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ ଚାରୋଟି ପ୍ରମୁଖ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅଧିକାରୀଙ୍କ ସହ ଆଲୋଚନା କଲେ ଶିକ୍ଷାମନ୍ତ୍ରୀ. ଏବଂ ଆଇପିଏଲ୍ ପ୍ରଥମ କ୍ୱାଲିଫାୟାର୍ ମ୍ୟାଚ୍ରେ ଟସ୍ ଜିତି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ଗୁଜରାଟ ଟାଇଟନ୍ସ. ଅନୁପ୍ରବେଶ ଏବଂ ଅନ୍ୟାନ୍ୟ କାରଣରୁ ଜନସଂଖ୍ୟାଗତ ପରିବର୍ତ୍ତନ ଆହ୍ୱାନର ମୁକାବିଲା ପାଇଁ କେନ୍ଦ୍ର ସରକାର ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି. ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ସାମାଜିକ ଗଣମାଧ୍ୟମରେ ଆଜି ସୂଚନା ଦେଇ କହିଛନ୍ତି ସୁପ୍ରିମକୋର୍ଟର ପୂର୍ବତନ ବିଚାରପତି ପ୍ରକାଶ ନାୱଲେକର ଏହି କମିଟିର ଅଧ୍ୟକ୍ଷ ଅଛନ୍ତି. କମିଟିରେ ପୂର୍ବତନ ଆଇଏଏସ୍ ଅଧିକାରୀ ଦୁର୍ଗାଶଙ୍କର ମିଶ୍ର, ପୂର୍ବତନ ଆଇପିଏସ୍ ଅଧିକାରୀ ବାଲାଜୀ ଶ୍ରୀବାସ୍ତବ ଏବଂ ବିଶିଷ୍ଟ ଅର୍ଥନୀତିଜ୍ଞ ସାମିକା ରବିଙ୍କୁ ସଦସ୍ୟ ଭାବେ ନିଯୁକ୍ତ କରାଯାଇଛି. ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ପୂର୍ବତନ ଯୁଗ୍ମ ସଚିବ କମିଟିର ସଦସ୍ୟ ସଚିବ ଭାବେ କାର୍ଯ୍ୟ କରିବେ. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତବର୍ଷ ଲାଲକିଲ୍ଲାରୁ ତାଙ୍କ ସ୍ୱାଧୀନତା ଦିବସ ଅଭିଭାଷଣରେ ଜନସଂଖ୍ୟାଗତ ପରିବର୍ତ୍ତନ ଉପରେ ଉଚ୍ଚସ୍ତରୀୟ କମିଟି ଗଠନ କରାଯିବା ନେଇ ଘୋଷଣା କରିଥିଲେ.
1: मैं आज देश के सामने एक चिंता एक चुनौती के संबंध में आगाह करना चाहता हूँ. षड्यंत्र के तहत देश की डेमोग्राफी को बदला जा रहा है, एक नए संकट के बीज बोए जा रहे हैं और ये घुसपैठिए मेरे देश के नौजवानों की रोजी रोटी छीन रहे हैं, एक घुसपैठिए मेरे देश की बहन बेटियों को निशाना बना रहे हैं, ये बर्दाश्त नहीं होगा. ये घुसपैठिए भोले भाले आदिवासियों को भ्रमित करके उनकी जमीनों पर कब्जा कर रहे हैं, ये देश सहन नहीं करेगा. और इसलिए एक हाई पावर डेमोग्राफी मिशन शुरू करने का निर्णय किया है.
0: ଶ୍ରୀ ଶାହା କହିଛନ୍ତି ଅନୁପ୍ରବେଶ ଏବଂ ଅନ୍ୟାନ୍ୟ କାରଣରୁ ଦେଶରେ ଜନସଂଖ୍ୟାଗତ ପରିବର୍ତ୍ତନ ଘଟୁଛି. ଭାରତର ବର୍ତ୍ତମାନ ଏବଂ ଭବିଷ୍ୟତ ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ସୃଷ୍ଟି କରିଛି. ଶ୍ରୀ ଶାହା କହିଛନ୍ତି ଜନସଂଖ୍ୟାଗତ ପରିବର୍ତ୍ତନ କେବଳ ଦେଶର ସାର୍ବଭୌମତ୍ୱ ସହ ଜାତୀୟ ସୁରକ୍ଷା, ଆଇନ ଶୃଙ୍ଖଳା, ସାମାଜିକ ଢାଞ୍ଚାରେ ବ୍ୟାପକ ପରିବର୍ତ୍ତନ ଏବଂ ଆଦିବାସୀ ସମାଜର ସଂରକ୍ଷଣ ସହିତ ଜଡ଼ିତ ପ୍ରସଙ୍ଗରେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି. ଶ୍ରୀ ଶାହା କହିଛନ୍ତି ଏହି କମିଟି ବେଆଇନ ପ୍ରବେଶ ଏବଂ ବିଭିନ୍ନ କାରଣରୁ ସମଗ୍ର ଭାରତରେ ଘଟୁଥିବା ଜନସଂଖ୍ୟାଗତ ପରିବର୍ତ୍ତନର ବ୍ୟାପକ ଅଧ୍ୟୟନ କରିବ. ଧାର୍ମିକ ଏବଂ ସାମାଜିକ ସମ୍ପ୍ରଦାୟ ସ୍ତରରେ ଅସ୍ୱାଭାବିକ ଜନସଂଖ୍ୟା ପରିବର୍ତ୍ତନ

ଢାଞ୍ଚାକୁ ମଧ୍ୟ କମିଟି ସମୀକ୍ଷା କରିବ। କମିଟି ଏକ ଯୋଜନାବଦ୍ଧ ଏବଂ ସମୟଭିତ୍ତିକ ସମାଧାନ ବାହାର କରି ରିପୋର୍ଟ ଉପସ୍ଥାପନ କରିବେ ବୋଲି ଶ୍ରୀ ଶାହା କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତିନିଦିନିଆ ଗସ୍ତରେ ସିକିମ୍ରେ ପହଞ୍ଚିଛନ୍ତି। ଗସ୍ତ ଅବସରରେ ସେଠାରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ରାଷ୍ଟ୍ରପତି କେତେକ ସ୍ଥାନକୁ ପରିଦର୍ଶନ ଯିବାର କାର୍ଯ୍ୟସୂଚୀ ରହିଛି। ରାଷ୍ଟ୍ରପତି ଆଜି ଅର୍କିଡାରିୟମ୍ ଏବଂ ନାମଗେଲ୍ ତିବ୍ବତଲୋଜି ପ୍ରତିଷ୍ଠାନ ପରିଦର୍ଶନ କରିଛନ୍ତି। ଅର୍କିଡାରିୟମ୍ଠାରେ ରାଷ୍ଟ୍ରପତିଙ୍କୁ ରାଜ୍ୟପାଳ ଓମ୍ ପ୍ରକାଶ ମାଥୁର ଏବଂ ମୁଖ୍ୟମନ୍ତ୍ରୀ ପ୍ରେମ ସିଂହ ତମାଙ୍ଗ ପ୍ରମୁଖ ସ୍ୱାଗତ କରିଥିଲେ। ସେଠାରେ ରାଷ୍ଟ୍ରପତି ସିକିମ୍ର ସମୃଦ୍ଧ ପରିବେଶଗତ ଏବଂ ଅର୍କିଡ୍ ଚାଷ ସମ୍ପର୍କରେ ଅବଗତ ହୋଇଛନ୍ତି। ରାଷ୍ଟ୍ରପତି ଆସନ୍ତାକାଲି ନାଥୁଲାଘାଟି ପରିଦର୍ଶନ କରିବା ସହ ସିକିମ୍ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗଦେବେ। ଗସ୍ତର ଶେଷ ଦିନରେ ରାଷ୍ଟ୍ରପତି ଗ୍ୟାଙ୍ଗଟକ୍ ପାଲଜୋର୍ ଷ୍ଟାଡିୟମ୍ଠାରେ ଆୟୋଜନ ହେବାକୁ ଥିବା ଏକ କାର୍ଯ୍ୟକ୍ରମରେ ସିକିମ୍ ପୁଲିସ୍କୁ ଧ୍ୱଜା ପ୍ରଦାନ କରିବେ। ଏହି ପୁରସ୍କାର ହାସଲ କରିବାରେ ସିକିମ୍ ପଞ୍ଚଦଶ ରାଜ୍ୟ ହେବ। ନୂଆଦିଲ୍ଲୀରେ ଆଜି ଅନୁଷ୍ଠିତ କ୍ୱାଡ୍ ବୈଦେଶିକ ମନ୍ତ୍ରୀସ୍ତରୀୟ ବୈଠକରେ ସମ୍ମିଳିତ କାର୍ଯ୍ୟସୂଚୀର ଅଗ୍ରଗତି ନେଇ ସମୀକ୍ଷା କରାଯାଇଛି। ବୈଠକ ପରେ ଗଣମାଧ୍ୟମକୁ ସମ୍ବୋଧନ କରି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଅତିରିକ୍ତ ସଚିବ କେ ନାଗରାଜ ନାଇଡୁ କହିଛନ୍ତି, ବୈଠକରେ ଭାରତ ପ୍ରଶାନ୍ତ ମହାସାଗରୀୟ ଆଧାରିତ ଆଞ୍ଚଳିକ ଏବଂ ବୈଶ୍ୱିକ ବିକାଶ ଉପରେ ମତ ବିନିମୟ ହୋଇଛି। ବୈଠକରେ ସଦସ୍ୟ ରାଷ୍ଟ୍ରଗଣ ଏକ ମୁକ୍ତ ତଥା ଉନ୍ନତ ଭାରତ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳ ପ୍ରତି ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ଶ୍ରୀ ନାଇଡୁ କହିଛନ୍ତି, କ୍ୱାଡ୍ ସଦସ୍ୟ ରାଷ୍ଟ୍ର ସହଭାଗିତା ଚାରୋଟି ପ୍ରମୁଖ କ୍ଷେତ୍ର ଉପରେ ପର୍ଯ୍ୟବେସିତ ହୋଇଛି। ସେଥିମଧ୍ୟରେ ସାମୁଦ୍ରିକ ଏବଂ ଆନ୍ତର୍ଜାତିକ ସୁରକ୍ଷା, ଆର୍ଥିକ ସମୃଦ୍ଧି, ପ୍ରତିରକ୍ଷା ଏବଂ ଗୁରୁତ୍ୱପୂର୍ଣ୍ଣ ତଥା ଆଧୁନିକ ପ୍ରଯୁକ୍ତିବିଦ୍ୟା, ମାନବୀୟ ସହାୟତା ଏବଂ ବିପର୍ଯ୍ୟୟ କ୍ଷେତ୍ରରେ ତ୍ୱରିତ ପ୍ରକ୍ରିୟା ଅନ୍ତର୍ଭୁକ୍ତ। କ୍ୱାଡ୍ ରାଷ୍ଟ୍ରଗୁଡ଼ିକ ଆଜି ସାମୁଦ୍ରିକ କ୍ଷେତ୍ରରେ ସମନ୍ୱୟକୁ ଅଧିକ ସଶକ୍ତ କରିବା ଲକ୍ଷ୍ୟ ନେଇ ଭାରତ ପ୍ରଶାନ୍ତ ମହାସାଗରୀୟ ସାମୁଦ୍ରିକ କ୍ଷେତ୍ର ସମୀକ୍ଷା ସହଯୋଗ ବ୍ୟବସ୍ଥା ଆରମ୍ଭ କରିବା ନେଇ ସହମତ ହୋଇଛନ୍ତି ବୋଲି ଶ୍ରୀ ନାଇଡୁ କହିଛନ୍ତି। ସୀମାପାର ଆତଙ୍କବାଦ ଏବଂ ସମସ୍ତ ପ୍ରକାର ଆତଙ୍କବାଦୀ କାର୍ଯ୍ୟକଳାପକୁ ସଦସ୍ୟ ରାଷ୍ଟ୍ରଗୁଡ଼ିକ ଦୃଢ଼ ଭାବେ ନିନ୍ଦା କରିଛନ୍ତି। ପହଲଗାମ୍ ଆତଙ୍କବାଦୀ ଆକ୍ରମଣକୁ ମିଳିତ ଭାବେ ନିନ୍ଦା କରାଯାଇଥିବା ଶ୍ରୀ ନାଇଡୁ ସୂଚନା ଦେଇଛନ୍ତି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ପରିଷଦ ସିବିଏସ୍ଇର ଦେୟ ପ୍ରଦାନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଚାରିଟି ପ୍ରମୁଖ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍ର ବରିଷ୍ଠ ଅଧିକାରୀଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ଛାତ୍ରଛାତ୍ରୀଙ୍କ ସମସ୍ୟାକୁ ଦୃଷ୍ଟି ରଖି ନିରନ୍ତର ଏବଂ ସୁରକ୍ଷିତ ଦେୟ ବ୍ୟବସ୍ଥାର ଆବଶ୍ୟକତା ଉପରେ ମନ୍ତ୍ରୀ ଶ୍ରୀ ପ୍ରଧାନ ଗୁରୁତ୍ୱାରୋପ କରିଛନ୍ତି। ସମୟୋଚିତ କାରବାର, ଦେୟ ସମ୍ବନ୍ଧୀୟ ସମସ୍ୟାର ତୁରନ୍ତ ସମାଧାନ ଏବଂ ଅଧିକ କ୍ଷେତ୍ରରେ ସ୍ୱୟଂକ୍ରିୟ ଅର୍ଥ ଫେରସ୍ତ ସୁନିଶ୍ଚିତ କରିବା ପାଇଁ ଏକ ବ୍ୟବସ୍ଥିତ ପ୍ରକ୍ରିୟା ପ୍ରତିଷ୍ଠା କରିବାରେ ସିବିଏସ୍ଇକୁ ସହଯୋଗ କରିବା ପାଇଁ ଶ୍ରୀ ପ୍ରଧାନ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି। ବର୍ତ୍ତମାନର ଭିତ୍ତିଭୂମିକୁ ସୁଦୃଢ଼ କରିବା ଲାଗି ଉନ୍ନତ ବୈଷୟିକ ସୁରକ୍ଷା ବ୍ୟବସ୍ଥା, ସମୟୋଚିତ ଅନୁଧ୍ୟାନ ଏବଂ ତ୍ୱରିତ ଅଭିଯୋଗ ସମାଧାନ ବ୍ୟବସ୍ଥା ପାଇଁ ମଧ୍ୟ ମନ୍ତ୍ରୀ ଆହ୍ୱାନ ଦେଇଛନ୍ତି। ଭବିଷ୍ୟତରେ ବୈଷୟିକ ତ୍ରୁଟି ଏବଂ ଦେୟ ବିଫଳତା ସଂକ୍ରାନ୍ତ ସମସ୍ୟାକୁ ଦୂର କରିବା ଉପରେ ସର୍ବୋଚ୍ଚ ପ୍ରାଥମିକତା ଦେବାକୁ ସେ ବ୍ୟାଙ୍କଗୁଡ଼ିକୁ ଅନୁରୋଧ କରିଛନ୍ତି। ମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ସିବିଏସ୍ଇ ସହିତ ଉତ୍ତମ ସମନ୍ୱୟ ରକ୍ଷା କରି ଯଥାଶୀଘ୍ର ଏକ ଉନ୍ନତ ବ୍ୟବସ୍ଥା କାର୍ଯ୍ୟକାରୀ କରିବାକୁ ବ୍ୟାଙ୍କଗୁଡ଼ିକ ପ୍ରତିଶ୍ରୁତି ଦେଇଥିଲେ। ଏହି ଆଲୋଚନାରେ ଷ୍ଟେଟ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ, ବ୍ୟାଙ୍କ୍ ଅଫ୍ ବରୋଦା, କାନାଡ଼ା ବ୍ୟାଙ୍କ୍ ଏବଂ ଇଣ୍ଡିଆନ୍ ବ୍ୟାଙ୍କ୍ର ପ୍ରତିନିଧିମାନେ ଯୋଗ ଦେଇଥିଲେ। ବୈଠକରେ ଛାତ୍ରଛାତ୍ରୀ ଅନୁକୂଳ ଡିଜିଟାଲ୍ ପେମେଣ୍ଟ ପ୍ରକ୍ରିୟା ଉପରେ ବିଶେଷ ଧ୍ୟାନ ଦିଆଯାଇଥିଲା। ବିଶେଷକରି ପରୀକ୍ଷା ଖାତାର ପୁନଃ ମୂଲ୍ୟାଙ୍କନ, ଉତ୍ତର ଖାତାର ଫଟୋକପି ପ୍ରଦାନ ଏବଂ ଅନ୍ୟାନ୍ୟ ଦେୟ ଆଧାରିତ ପ୍ରକ୍ରିୟା ଉପରେ ଆଲୋଚନାରେ ଗୁରୁତ୍ୱ ଦିଆଯାଇଥିଲା। ଡ୍ରୋନ୍ ମାଧ୍ୟମରେ ହେଉଥିବା ନିଶାଦ୍ରବ୍ୟ ଏବଂ ଅସ୍ତ୍ରଶସ୍ତ ଚୋରା କାରବାରକୁ ରୋକିବା ପାଇଁ ଆସନ୍ତା 6 ମାସ ମଧ୍ୟରେ ଏକ ଆଣ୍ଟି ଡ୍ରୋନ୍ ବ୍ୟବସ୍ଥା ପ୍ରସ୍ତୁତ କରିବା ପାଇଁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି ବୋଲି ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। ରାଜସ୍ଥାନର ବିକାନେର ଜିଲ୍ଲାର ସାଞ୍ଚୁ ସୀମାନ୍ତ ଆଉଟ୍ପୋଷ୍ଟରେ ବିଏସ୍ଏଫ୍ କର୍ମଚାରୀଙ୍କୁ ସମ୍ବୋଧିତ କରି ଶ୍ରୀ ଶାହା କହିଛନ୍ତି, ସୀମାପାର ଆତଙ୍କବାଦ ଦେଶ ପାଇଁ ଆହ୍ୱାନପୂର୍ଣ୍ଣ ଥିବାବେଳେ ଦେଶ ଭିତରେ ଏହାକୁ ସହଯୋଗ କରୁଥିବା ଆଭ୍ୟନ୍ତରୀଣ ଉପାଦାନ ଉପରେ ଧ୍ୟାନ ଦିଆଯିବା ଆବଶ୍ୟକ। ସୀମାପାର ଆତଙ୍କବାଦକୁ ସହଯୋଗ କରୁଥିବା ସମ୍ପୃକ୍ତ ବ୍ୟକ୍ତିମାନଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ବୋଲି ଶ୍ରୀ ଶାହା କହିଛନ୍ତି। ଭାରତୀୟ ସୀମାରେ ଅବତରଣ କରୁଥିବା ଡ୍ରୋନ୍ରୁ ନିଶାଦ୍ରବ୍ୟ ଓ ଅସ୍ତ୍ରଶସ୍ତ ସଂଗ୍ରହ କରୁଥିବା ଲୋକଙ୍କୁ ଚିହ୍ନଟ କରିବା ଏବଂ ପ୍ରଭାବଶାଳୀ ଢଙ୍ଗରେ ଏହାକୁ ଦମନ କରିବା ପାଇଁ ସ୍ଥାନୀୟ ପୁଲିସ୍ ଏବଂ ନାଗରିକ ପ୍ରଶାସନକୁ ସହଯୋଗ କରିବା ଜରୁରୀ ବୋଲି ଶ୍ରୀ ଶାହା କହିଛନ୍ତି। ସୀମା ସୁରକ୍ଷାକୁ ନିଶ୍ଚିତ କରିବା ପାଇଁ ସୀମା ସୁରକ୍ଷା ବାହିନୀ, ବିଏସ୍ଏଫ୍, ସଶସ୍ତ୍ର ବାହିନୀ, ସ୍ଥାନୀୟ ପ୍ରଶାସନ ଏବଂ ନାଗରିକମାନଙ୍କୁ ନେଇ ଏକ ବହୁସ୍ତରୀୟ ସୁରକ୍ଷା ପ୍ରଣାଳୀ ଗଠନର ଆବଶ୍ୟକତା ଉପରେ ଶ୍ରୀ ଶାହା ଗୁରୁତ୍ୱାରୋପ କରିଛନ୍ତି।
ଆସନ୍ତା 2036 ମସିହାରେ ଭାରତର ଅଲିମ୍ପିକ୍ କ୍ରୀଡ଼ା ଆୟୋଜନକୁ ଦୃଷ୍ଟିରେ ରଖି ଆଗାମୀ ଅଲିମ୍ପିକ୍ କ୍ରୀଡ଼ାସୂଚୀରେ ଯୋଗାସନକୁ ଅନ୍ତର୍ଭୁକ୍ତ କରାଯିବ ବୋଲି କେନ୍ଦ୍ର ଯୁବ ବ୍ୟାପାର

0: ଓ କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡବ୍ୟ କହିଛନ୍ତି। ନୂଆଦିଲ୍ଲୀରେ ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ମାଣ୍ଡବ୍ୟ କହିଛନ୍ତି, ଅହମ୍ମଦାବାଦ ଆସନ୍ତା ଜୁନ୍ ମାସ 4 ତାରିଖରୁ 8 ତାରିଖ ପର୍ଯ୍ୟନ୍ତ ପ୍ରଥମ ବିଶ୍ୱ ଯୋଗାସନ ଚାମ୍ପିୟନ୍ସିପ୍ ଆୟୋଜନ କରିବ। ଏହା ଦେଶର ପାରମ୍ପରିକ ସୁସ୍ଥତା ଅଭ୍ୟାସକୁ ବିଶ୍ୱ କ୍ରୀଡ଼ା ଶୃଙ୍ଖଳ ଭାବରେ ସ୍ଥାନିତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ହେବ। ଯୋଗାସନ ଅନ୍ତର୍ନିହିତ ଶକ୍ତି ବୃଦ୍ଧିକୁ ପ୍ରତିଫଳିତ କରେ ଏବଂ ସାରା ବିଶ୍ୱରେ ଶାରୀରିକ ମାନସିକ ସୁସ୍ଥତା ଏବଂ ସୁସ୍ଥ ଜୀବନଯାପନକୁ ପ୍ରୋହାହିତ କରିବାରେ ଯୋଗ ଏକ ମାଧ୍ୟମ ଭାବେ ଉଭା ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀ କହିଛନ୍ତି, ଯୋଗାସନ ଶାରୀରିକ ସୁସ୍ଥତା, ଶୃଙ୍ଖଳା ଏବଂ ମାନସିକ ସନ୍ତୁଳନକୁ ଏକାଠି କରିଥାଏ। ଯୋଗ ପ୍ରଶିକ୍ଷକ ଏବଂ ସୁସ୍ଥତା ପେସାଦାରଙ୍କ ପାଇଁ ମଧ୍ୟ ଜୀବିକା ଅର୍ଜନର ସୁଯୋଗ ସୃଷ୍ଟି କରିଥାଏ। ଆନ୍ତର୍ଜାତିକ ସ୍ତରରେ ଭାରତ ଯୋଗାସନକୁ ପ୍ରୋତ୍ସାହିତ କରିବାରେ ନେତୃତ୍ୱ ନେବା ଉଚିତ ବୋଲି ମନ୍ତ୍ରୀ କହିଛନ୍ତି। ଏହି ଅବସରରେ ମନ୍ତ୍ରୀ ପ୍ରଥମ ବିଶ୍ୱ ଯୋଗାସନ ଚାମ୍ପିୟନ୍ସିପ୍ 2026ର ଅଫିସିଆଲ୍ ମାସ୍କଟ୍ ଜର୍ସି ଏବଂ ଚାମ୍ପିୟନ୍ସିପ୍ ଚଳଚ୍ଚିତ୍ରକୁ ଉନ୍ମୋଚନ କରିଥିଲେ। ଆନ୍ତର୍ଜାତିକ ଯୋଗ ଦିବସ 2026 ପାଳନ ନେଇ ପ୍ରସ୍ତୁତି ତ୍ୱରାନ୍ୱିତ ହୋଇଛି। ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ଏକ ହ୍ୟାଣ୍ଡବୁକ୍ ପ୍ରସ୍ତୁତ କରାଯାଇଛି। ଇଂରାଜୀ, ହିନ୍ଦୀ ଏବଂ 21ଟି ଆଞ୍ଚଳିକ ଭାଷାରେ ଏହି ହ୍ୟାଣ୍ଡବୁକ୍ ପ୍ରସ୍ତୁତ ହୋଇଛି। ମନ୍ତ୍ରଣାଳୟ ଏ ସମ୍ପର୍କରେ ସୂଚନା ଦେଇ କହିଛି, ଆନ୍ତର୍ଜାତିକ ଯୋଗ ଦିବସ ପାଳନ, ଯୋଗକ୍ରିୟା ଏବଂ ଏଥିପାଇଁ ମନ୍ତ୍ରଣାଳୟ ଗ୍ରହଣ କରିଥିବା ପଦକ୍ଷେପ ଏବଂ ଏହା ସହିତ ଜଡ଼ିତ ଜନଭାଗିତାର ସୁଯୋଗ ଆଦି ଏହି ହ୍ୟାଣ୍ଡବୁକ୍ରେ ସ୍ଥାନିତ ହୋଇଛି। ଅନୁପ୍ରବେଶ ତଥା ବିଭିନ୍ନ କାରଣରୁ ଦେଶରେ ଜନସଂଖ୍ୟାଗତ ପରିବର୍ତ୍ତନ ଆହ୍ୱାନର ମୁକାବିଲା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କଲେ କେନ୍ଦ୍ର ସରକାର। ସିବିଏସ୍ଇ ଦେୟ ପ୍ରଦାନ ବ୍ୟବସ୍ଥାକୁ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ 4ଟି ପ୍ରମୁଖ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ଅଧିକାରୀଙ୍କ ସହ ଆଲୋଚନା କଲେ ଶିକ୍ଷାମନ୍ତ୍ରୀ। ଏବଂ ଆଇପିଏଲ୍ ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ରେ ଟସ୍ ଜିତି ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କଲା ଗୁଜରାଟ ଟାଇଟନ୍ସ।
1: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ।
2: ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଏବଂ ସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ କଟକ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ କଟକ ସମ୍ବାଦଦାତା କାଳୀପ୍ରସନ୍ନ ଶତପଥୀ ଓ ଉପସ୍ଥାପନାରେ ମୁଁ ସୁଚିସ୍ମିତା ସାହୁ। ରାଜ୍ୟରେ ପଡ଼ି ରହିଥିବା ହଜାର ହଜାର ସଂଖ୍ୟାର ରାଜସ୍ୱ ମାମଲାର ତ୍ୱରିତ ଶୁଣାଣି ଓ ଫଇସଲା ପାଇଁ କଟକ ବୋର୍ଡ ଅଫ୍ ରେଭିନ୍ୟୁ ପରିସରରେ ରାଜସ୍ୱ ମନ୍ତ୍ରୀ ସୁରେଶ ଚନ୍ଦ୍ର ପୂଜାରୀଙ୍କ ଅଧ୍ୟକ୍ଷତାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି। ରାଜସ୍ୱ ମାମଲାର ସମାଧାନ ପାଇଁ ରିଭିଜନ କୋର୍ଟ ସଂଖ୍ୟା 43କୁ ବୃଦ୍ଧି କରାଯାଇଥିବା ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି। ଆଗାମୀ ଦିନରେ ମାମଲାଗୁଡ଼ିକର ପଞ୍ଜୀକରଣ ତ୍ୱରାନ୍ୱିତ କରାଯିବ ବୋଲି ଶ୍ରୀ ପୂଜାରୀ କହିଛନ୍ତି।
3: ଆମେ ଶୀଘ୍ର ସମାପ୍ତ କରିବା ପାଇଁ ପ୍ରଥମ ପର୍ଯ୍ୟାୟରେ 23ଟା ରିଭିଜନାଲ କୋର୍ଟ କରିକିରି ମେମ୍ବର ବୋର୍ଡ ଅଫ୍ ରେଭିନ୍ୟୁର ଗୁଡ଼ିଏ କେସ୍ ଆମେ ରିଭିଜନାଲ କୋର୍ଟକୁ ଟ୍ରାନ୍ସଫର କରିଥିଲୁ। ପରବର୍ତ୍ତୀ ଅବସ୍ଥାରେ ରିଭିଜନାଲ କୋର୍ଟର ସଂଖ୍ୟା ମଧ୍ୟ ବୃଦ୍ଧି କରିକିରି 43ରେ ସଂଖ୍ୟା ପହଞ୍ଚିଲା ଏବଂ ତାର ସାଙ୍ଗରେ ସାଙ୍ଗରେ ନିକଟ ଅତୀତରେ ମଧ୍ୟ ଗୁଡ଼ିଏ ପ୍ରକାରର କେସ୍ ତହସିଲଦାର ମାନଙ୍କୁ ମଧ୍ୟ ଆମେ ଅଧିକୃତ କରିଦେଲୁ, ଯେମିତି କେସେସ ସବୁ ଲୋକ ଶୀଘ୍ର ନ୍ୟାୟ ପାଇବେ, କେସ୍ ସମାପ୍ତ ହେବ।
2: ଆକାଶବାଣୀ କଟକ କେନ୍ଦ୍ରର 90ତମ ପ୍ରତିଷ୍ଠା ଦିବସ ଅବସରରେ କଟକ ଦର୍ଘା ବଜାର ସ୍ଥିତ ନେତାଜୀ ସଂସ୍କୃତି ଭବନଠାରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ପ୍ରତିଷ୍ଠା ଦିବସ ଅବସରରେ ଶାସ୍ତ୍ରୀୟ ସଙ୍ଗୀତ, ପାଲା, ଦାସକାଠିଆ ପରିବେଷଣ କରାଯାଇଥିଲା। କଟକ ଆକାଶବାଣୀ କେନ୍ଦ୍ରର ପ୍ରାକ୍ତନ ଅତିରିକ୍ତ ଉପମହାନିର୍ଦ୍ଦେଶକ ହୃଷିକେଶ ପାଣି ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିକ୍ଷା, ସଂସ୍କୃତି, ମନୋରଞ୍ଜନ, ଚାଷ ଏବଂ ସମ୍ବାଦ ପରିବେଷଣ କ୍ଷେତ୍ରରେ ଆକାଶବାଣୀର ଦାନ ଅତୁଳନୀୟ ବୋଲି କହିଥିଲେ। ଏ ସମ୍ପର୍କରେ ଆକାଶବାଣୀ କଟକର କାର୍ଯ୍ୟକ୍ରମ ନିଷ୍ପାଦକ ଦୁର୍ଗାଚରଣ ମାଝି କହିଥିଲେ,
4: ଆମର 90 ବର୍ଷ ଭିତରେ ଯେଉଁ କାର୍ଯ୍ୟକ୍ରମ ଆମେ ପ୍ରସ୍ତୁତ କରିକି ସେଟାକୁ ଲୋକଙ୍କ ପ୍ରସାର ପାଖରେ ପହଞ୍ଚାଇବା ପାଇଁ ଯେଉଁ ହିତକାରୀ କାର୍ଯ୍ୟକ୍ରମ ଯେଉଁଗୁଡ଼ା ସବୁ ରହିଛି ଆକାଶବାଣୀର, ବିଶେଷ କରିକି ଯେଉଁ ଡେଭଲପମେଣ୍ଟାଲ ପ୍ରୋଗ୍ରାମ ଯେଉଁ କହୁଛୁ, ଆପଣଙ୍କର ଚାଷବାସ କଥା କୁହନ୍ତୁ କି ଶିକ୍ଷା କଥା କୁହନ୍ତୁ କି ଆପଣଙ୍କର ମନୋରଞ୍ଜନ ଯେଉଁଟା ସଙ୍ଗୀତ, ସେଟାକୁ ବେଶୀ ଗୁରୁତ୍ୱ ଦେଇଛି। ଅର୍ଥାତ୍ ଶିକ୍ଷା, ସୂଚନା ଏବଂ ମନୋରଞ୍ଜନ, ଏହାରି ମାଧ୍ୟମରେ କାର୍ଯ୍ୟକ୍ରମ ଆମେ ପ୍ରସାରଣ କରିଆସିଛୁ।
2: ନିଆଳି ବିଧାୟକ ଛବି ମଲ୍ଲିକ କଟକ ଜିଲ୍ଲା ଯୋଜନା କମିଟିର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରି କଟକ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ ଏହା ଏକ ସଂକଳ୍ପ ଓ ସେବାର ସୁଯୋଗ ବୋଲି କହିଛନ୍ତି। ଗାଁରୁ ସହର ପର୍ଯ୍ୟନ୍ତ ସବୁ ଅଞ୍ଚଳର ସମାନ ଉନ୍ନତି ଉପରେ ସେ ଗୁରୁତ୍ୱ ଦେବେ ବୋଲି କହିଛନ୍ତି। ଆଗାମୀ ବର୍ଷା ଋତୁକୁ ଦୃଷ୍ଟିରେ ରଖି କଟକ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରାକୃତିକ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୌସୁମୀ ସମୟରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ଓ ବନ୍ୟା ସ୍ଥିତିର ମୁକାବିଲା

0: ବିଭିନ୍ନ ବିଭାଗର ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ଗ୍ରୀଷ୍ମ ଅବକାଶ ସମୟରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର କାର୍ଯ୍ୟରତ ସମସ୍ତ ଛୁଟିକାଳୀନ ବେଞ୍ଚ ଆଭାସୀ ମାଧ୍ୟମରେ କାର୍ଯ୍ୟ କରିବେ। ଅବକାଶ ସମୟରେ ହାଇକୋର୍ଟରେ ସର୍ବନିମ୍ନ 50% କର୍ମଚାରୀ ଉପସ୍ଥିତି ନ୍ୟାୟାଳୟରେ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜନଜାତୀୟ ଗରିମା ଉତ୍ସବ ଅବସରରେ କଟକ ଜିଲ୍ଲା ଆଠଗଡ଼, ବାରଙ୍ଗ ଓ ବଡ଼ମ୍ବା ବ୍ଲକର ବିଭିନ୍ନ ଗ୍ରାମରେ ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି। ନିକଟସ୍ଥ ଡାକ୍ତରଖାନାର ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ଶିବିରରେ ଉପସ୍ଥିତ ରହି ଗ୍ରାମବାସୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ବିଭିନ୍ନ ରୋଗର ଚିହ୍ନଟ କରି ଆବଶ୍ୟକ ଚିକିତ୍ସା ପରାମର୍ଶ ଓ ମାଗଣା ଔଷଧ ଦେଇଥିଲେ। କଟକ ଜିଲ୍ଲାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ ସମ୍ପର୍କରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିମାନଙ୍କ ସହ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ପ୍ରକ୍ରିୟାରେ ଜିଲ୍ଲାରେ ଚଳିତ ମାସ 30ରୁ ଜୁନ୍ 28 ତାରିଖ ପର୍ଯ୍ୟନ୍ତ ବୁଥ୍ ସ୍ତରୀୟ ଅଧିକାରୀମାନେ ଘରକୁ ଘର ପରିଦର୍ଶନ କରି ଭୋଟର ତଥ୍ୟ ସଂଗ୍ରହ ଓ ଯାଞ୍ଚ କରିବେ। କଟକ ମହାନଗର ନିଗମ ବିଜୁ ଭବନ ସମ୍ମିଳନୀ କକ୍ଷଠାରେ ମହାନଗର ନିଗମ ଅଞ୍ଚଳରେ ଡେଙ୍ଗୁ ସଚେତନତା ନିମନ୍ତେ ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ ସମନ୍ୱୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଡେଙ୍ଗୁ ରୋଗର ଲକ୍ଷଣ ଓ ପ୍ରତିକାର ନିମନ୍ତେ ସଚେତନତା ସୃଷ୍ଟି ଉପରେ ଗୁରୁତ୍ୱ ଦିଆଯାଇଥିଲା। ହାଇକୋର୍ଟ ପରିସରରେ ଅନୁଷ୍ଠିତ ରାଷ୍ଟ୍ରୀୟ ଲୋକ ଅଦାଲତରେ 115 ମାମଲାର ସମାଧାନ ହେବା ସହିତ 9,68,11,334 କ୍ଷତିପୂରଣ ରାଶି ପ୍ରଦାନ କରାଯାଇଛି। ରାଷ୍ଟ୍ରୀୟ ଲୋକ ଅଦାଲତ ଅବସରରେ ହାଇକୋର୍ଟର 11 ବିଚାରପତି ବିଭିନ୍ନ ମାମଲାର ଶୁଣାଣି କରିଥିଲେ। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଦେବଗଡ଼ ଜିଲ୍ଲା ସମ୍ପର୍କରେ।
1: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା

0: ଏତେବେଳେ ଯାଏଁ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 7:30। ଆସନ୍ତୁ ଶୁଣିବା କାର୍ଯ୍ୟକ୍ରମ ଚାଷବାସ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ନାଗଭୂଷଣ ମାଝୀ, ଉପସ୍ଥାପନାରେ ସତ୍ୟାନନ୍ଦ ସେଜପଡ଼ା, ପ୍ରଦ୍ୟୁମ୍ନ କୁମାର ମହାପାତ୍ର ଏବଂ ଶୁଭେନ୍ଦୁ କୁମାର ବେହେରା। କାର୍ଯ୍ୟକ୍ରମ ଶୁଣିବା ଏହି ବିଜ୍ଞାପନ ବିରତି ପରେ।
1: ଖରା ପାଣି ପବନ ସବୁ ସମାଧାନ କରତେ ହୋ।
2: ଓହୋ, ମାନେ କଥାଟା ଟିକେ ଫିଟେଇକି କୁହ।
1: ମାନେ ସିନି ଆଉ ଉଷା କମ୍ପାନୀର ଇଲେକ୍ଟ୍ରିକ ଫ୍ୟାନ, ଉଷାର ସିଲେଇ ମେସିନ, ଟୁଲୁ ଉଷା କମେଣ୍ଟ ଗ୍ରିପ୍ସ, ହଣ୍ଡା କମ୍ପାନୀର ପମ୍ପ ସେଟ, ଜେଟ୍ ସମର୍ସିବୁଲ ମନୋବ୍ଲକ ଆଉ ହଣ୍ଡା କମ୍ପାନୀର ଜେନେରେଟର ପମ୍ପ ସେଟ, ପାୱାର ୱିଡର, ଘାସ କଟା ଯନ୍ତ୍ର, ପେଟ୍ରୋଲ ଡିଜେଲ କିରୋସିନି ପମ୍ପ ସେଟ୍ରେ 10,000 ପର୍ଯ୍ୟନ୍ତ ଏବଂ ହଣ୍ଡା ପାୱାର ୱିଡରରେ 30,000 ପର୍ଯ୍ୟନ୍ତ ସରକାରୀ ରିହାତି ସହିତ ଜେଟ୍ ସବୁ ରକମ ସୁବିଧା ମିଳୁଛି।
2: କେଠେ ମିଳୁଛି ହେତେ ସୁବିଧା
1: ଜାଣିନ କି ହୋ? ବାରିପଦାର ଅତି ପରିଚିତ ଦୋକାନ ପରା।
3: ଠିକଣା ହଉଛି ମେସର୍ସ ବାବୁଲାଲ ଅଗରୱାଲା, ମେନ୍ ଟ୍ରାଫିକ ସ୍କୋୟାର, 3 କୁଣିଆ ଛକ, ବାରିପଦା।
2: ତାହେଲେ ଯିବା ନା କି କହୁଛ?
1: ଚାଲ।

0: ଆମର ଶ୍ରୋତା ଭାଇ ଭଉଣୀ ତଥା ଚାଷୀ ଭାଇମାନଙ୍କୁ ଆଜିକାର ଆନ୍ତର୍ଜାତିକ ପରିବାର ଦିବସ ଉପଲକ୍ଷେ ଶୁଭକାମନା ସହିତ ନମସ୍କାର। ଆରମ୍ଭ କରିବା ଚାଷବାସ କାର୍ଯ୍ୟକ୍ରମ।
1: ହଁ ବଡ ଭାଇ, ଆମର ପରିବାର ପରିବାରଟା ହଉଛି ମୂଳ ଜିନିଷ। ଆମେ ସବୁଠୁ ଛୋଟ ସମାଜ ହଉଛି ପରିବାର। ପରିବାରରୁ ଆମେ ସବୁ ଆରମ୍ଭ ହଉ, ବାପା ମା ଛୁଆ ପିଲା ଯେଉଁମାନେ ଥିବେ, ଯଦି ଗୁରୁଜନ ମାନେ ଆଉ ବୟସ୍କ ମାନେ ଥିବେ ତାହେଲେ ଜେଜେବାପା ଜେଜେମା କାକା ଖୁଡ଼ି ଆଉ ବଡ଼ ବାପା ବଡ଼ମା ଇତ୍ୟାଦି ସବୁ ମିଶିକି ଗୋଟେ ପରିବାର ବୋଲି ଆମେ ଭାବୁଥିଲେ ଭାବୁଛେ। କିନ୍ତୁ ବର୍ତ୍ତମାନ ଧୀରେ ଧୀରେ ପରିବାରର ସଂଜ୍ଞା ବଦଳି ଯାଉଛି,
0: ପୁରା ସମ୍ପୂର୍ଣ୍ଣ ଭାବରେ ବଦଳି ଯାଇଛି। ଏବଂ ସେଥିପାଇଁ ଯୋଉ ପରିବାର ମାନେ ସବୁ ଦେଶରେ ରହୁଛନ୍ତି ଆମ ସମାଜ

0: ଭିତରେ ଅଛନ୍ତି ସେମାନେ ଯେତିକିଟା ଦାୟୀ ନୁହେଁ, ଆମ ଭାରତୀୟ ବଜାର ବ୍ୟବସ୍ଥା, ଅର୍ଥନୀତି ବ୍ୟବସ୍ଥା, ତା ସହିତ ରାଜନୈତିକ ବ୍ୟବସ୍ଥା ଏପରି ଭାବରେ ହେଇଛି, ଏଇ ଯଦି ଆମେ ଦେଖିବା ଗୋଟେ କି ଦୁଇ ଦଶନ୍ଧି ଭିତରେ ଆମ ଯେଉଁ ପରିବାର, ଯୌଥ ପରିବାର ଗୁଡ଼ାକ ଭାଙ୍ଗିବାର ଯେଉଁ ସୁଯୋଗ ସେଇମାନେ ସୃଷ୍ଟି କଲେ, ସେଟା କିନ୍ତୁ ପରୋକ୍ଷ ଭାବରେ ସୃଷ୍ଟି କଲେ। ଏଇଥିପାଇଁ ମଣିଷ ଭଲ ପାଏ ଧନ ସମ୍ପତ୍ତିକୁ, ଖାଇବା ଜିନିଷ ପ୍ରତି ଲୋଭ ଥାଏ, ଆଉ ଏଇସବୁ କଥାକୁ ଲୋଭ ଥାଏ। କିନ୍ତୁ ମଣିଷ କ୍ଷଣସ୍ଥାୟୀ ଲୋଭକୁ ସମ୍ବରଣ ନ କରିପାରି ଯୌଥ ପରିବାରକୁ ଭାଙ୍ଗିକି ଭାଇ ଭାଇ ଭିତରେ ଫାଟ ସୃଷ୍ଟି ହେଲା, ଏବଂ ବର୍ତ୍ତମାନ କହିବାକୁ ଗଲେ ଦି ଜଣରୁ ତିନି ଜଣ ଛୁଆକୁ ମିଶେଇକି, ବାପା ମା ବି ଅନେକ ଜଣ ରହୁନାହାନ୍ତି ଘରେ। ଅନେକ ସମୟରେ ଭାଇ ଭାଇ ଭିତରେ ବାପାକୁ ଜଣେ ରଖିଲେ ମାଆକୁ ଜଣେ ରଖିଲେ ଏମିତି ବି ରହୁଛି। କୋଉ କୋଉ ବ୍ୟବସ୍ଥାରେ ଛଅ ମାସ ଯଦି ଜଣେ ବଞ୍ଚିଛନ୍ତି ବାପା ମା ଭିତରୁ, ତାହେଲେ ଛଅ ମାସ ଗୋଟେ ଭାଇ ରଖିଲେ ଆଉ ଗୋଟେ ଭାଇ ରଖୁଛି ଛଅ ମାସ। ତ କହିବାକୁ ଗଲେ ଆମେ ଏତେ ବସ୍ତୁବାଦୀ ହେଇଯାଇଛୁ, ଆମେ ଏତେ ଆର୍ଥିକ ଲାଳସାରେ ଏତେ ଲାଳାୟିତ ହେଇଯାଇଛୁ, ସମ୍ପଦ ବା ସମ୍ପତ୍ତି ଲୋଭରେ ଏତେ ଲାଳାୟିତ ହେଇଯାଇଛୁ, ପରିବାରର ଯୋଉ ଦର୍ଶନ, ପରିବାରର କଥା ସବୁ ଭୁଲି ଭୁଲା ଗଲୁଣି। ପ୍ରକୃତରେ କେତେ ସହଜ ସାଧ୍ୟ ଥିଲା ଯେତେବେଳେ ଯୌଥ ପରିବାର ଥିଲା, ପିଲାମାନଙ୍କୁ ସଠିକ ରାସ୍ତାରେ ଚାଲିବା ପାଇଁ, ଆମମାନଙ୍କୁ ବି ଠିକ ରାସ୍ତା ଦେଖାଇବା ପାଇଁ ସବୁ କଥାରେ ସେମାନଙ୍କର ଥିଲା ଦାନ, ଏବଂ ତାଙ୍କର ମତକୁ ଆମେ ପ୍ରାୟ ଜଗୁଥିଲୁ, ତାଙ୍କର ଅନୁଶାସନକୁ ଆମେ ମାନୁଥିଲୁ। ଏବଂ ସେଇ ଦୃଷ୍ଟିରୁ ଆମର କୁହାଯାଏନି କି ଯେଉଁ ଘରେ ଭଲ ବାତାବରଣ ଥାଏ, ବୁଝାମଣା ଥାଏ, ଭଲ ପରିବେଶ ଥାଏ, ସେଟା ସ୍ୱର୍ଗ ସହିତ ବି ତୁଳନା କରିକି ଅନେକ ଲେଖକ ଲେଖିକା ମାନେ ବହୁତ କଥା କହିଛନ୍ତି।
1: ବୈକୁଣ୍ଠ ସମାନ ଆହା ଅଟେ ସେହି ଘର, ସ୍ନେହ ପ୍ରୀତି ମମତା ଥାଏ ଜହି ନିରନ୍ତର।
2: କିନ୍ତୁ ଆଜିକାଲି ଘର ଖଣ୍ଡେ ପାଇବା ପାଇଁ ଏ ଯୋଉ ଆବାସ ଘର ଯୋଉ ସରକାର ଦଉଛନ୍ତି, ଆଗରୁ ଇନ୍ଦିରା ଆବାସ କହୁଥିଲେ, ଏବେ ପ୍ରଧାନମନ୍ତ୍ରୀ ଘର ବୋଲି କହୁଛନ୍ତି, ମଝିରେ ବିଜୁ ପକ୍କା ଘର ବି କିଛି ଦିନ ଚାଲିଥିଲା। ତ ସେଇ ଘର ଖଣ୍ଡେ ପାଇବା ପାଇଁ କାଗଜ ପତ୍ରରେ ହେଲେ ସବୁ ଭିନ୍ନ ଭାଗ ହେଇକି ଅଲଗା ଅଲଗା ସବୁ ଘର କରୁଛନ୍ତି, ଏବଂ ଘର ଯେହେତୁ ହେଇଗଲା ତାପରେ ଅଟୋମେଟିକ ଧୀରେ ଧୀରେ ସେମାନେ ଭାଗ ବଟରା ବି ହେଇଗଲେ, ଏବଂ ହାଣ୍ଡି ବି ଅଲଗା ହେଇଗଲା।
0: ସବୁ ସବୁ ଖାଲି ହାଣ୍ଡି ନୁହେଁ, ତା ସହିତ ଘରେ ଯୋଉ ଯୋଉ ଜିନିଷ ଗୁଡାକ ରହିବା କଥା, ଟିଭି ଆଉ ଗୋଟେ କିଣାଯିବ, ଗାଡି ଆଉ ଗୋଟେ କିଣାଯିବ, ହିଟର ଆଉ ଗୋଟେ କିଣାଯିବ, ଗିଟର ଆଉ ଗୋଟେ କିଣାଯିବ, ଗ୍ୟାସ ସିଲିଣ୍ଡର ଆଉ ଗୋଟେ କିଣାଯିବ, ଖଟ ବେଶୀ ବେଶୀ କିଣାଯିବ, ସବୁ ପ୍ରକାର ବ୍ୟବସ୍ଥାରେ ଅଧିକା କିଣାଯିବ। ସେଟା କିଣିବ କୋଉଠୁ? ବଜାରରୁ କିଣିବ, ଯୋଉ ବଜାରରେ କି ବିଭିନ୍ନ କମ୍ପାନୀମାନେ ବିଭିନ୍ନ ପ୍ରକାର ଜିନିଷ ଦଉଛନ୍ତି ବଜାରକୁ, ଏବଂ ସେଇ କମ୍ପାନୀମାନେ ପୁଣି ରାଜନୈତିକ ଦଳକୁ ବିଭିନ୍ନ ପ୍ରକାର ଚାନ୍ଦା ଦଉଛନ୍ତି। ଅତଏବ ସବୁ ମିଳିମିଶିକି ଦେଖିଲେ ସେମାନେ ପରସ୍ପର ଗୋଟେ କାଟେକି ହେଲେ, ଏଇ ଯୋଉ ଆମର ପରିବାର ଗୁଡାକ, ଯୌଥ ପରିବାର ଗୁଡାକ, ସିଏ ଭାଙ୍ଗିରୁଜିକି ନଷ୍ଟ ହେଇଗଲା।
1: ତେଣୁ ଆମେ ଏଠି ଦେଖିବା ଯେ ବ୍ୟବସାୟୀକରଣ ପାଇଁ ହୁଏତ ଆମର ପରିବାର ଗୁଡିକ ଆଜି ମାନେ ବ୍ୟବସ୍ଥା ଭିତରେ
0: ବ୍ୟବସାୟୀକରଣ ନୁହେଁ, ରାଜନୀତିକରଣ ପରା, ଦିଟା କଥାକୁ ମିଶେଇଲି।
2: ତା ସହିତ ଆଉ ଗୋଟେ କଥା ବି ଅଛି ଯେ ରୋଜଗାର, ଯାହାର ଯେତେ ରୋଜଗାର, ଯାହାର ପାରିବା ପଣିଆ ଯେତେ ଅଛି, ସେ ସେଇ ଅନୁସାରେ ଚଳିବାକୁ ଚେଷ୍ଟା କରୁଛି। ହୁଏତ ମୋ ଭାଇଟା ସେ ତାର ଚାଷବାସ କରୁଛି କି ତାର ରୋଜଗାର ଭଲ ନାହିଁ, ମୋର କୋଉଆଡୁ ବିଭିନ୍ନ ସଂସ୍ଥା ଆଡୁ ମୋଟା ଅଙ୍କରେ ମୁଁ ପାଉଛି, ତାହେଲେ ମୁଁ କେମିତି ଗାଡି ଘୋଡ଼ା କରିକି ଭଲ ଘର ଖଣ୍ଡେ କରିକି ମୁଁ କେମିତି ଓଏସ ଆରାମରେ ଚଳିବି, ମୁଁ ସେ କଥା ଦେଖୁଛି। ଛୋଟ ଭାଇଟାକୁ ବା ସାନ ଭାଇ ଯିଏ ଅଭାବ ଅସୁବିଧାରେ ଅଛି ତାର ଆବଶ୍ୟକତାକୁ ମୁଁ ନଜର ଦଉନି, ତା ଫଳରେ ବି ପରିବାର ସବୁ ଏମିତି ହେଉଛି, ଏବଂ ମନାନ୍ତର ମତାନ୍ତର ବି ରହୁଛି।
0: ବଢିଆ ବଢିଆ ବଢିଆ କଥାଟା କହିଲ, ବ୍ୟତିକ୍ରମ ଯେମିତି କହୁଛ, ଗୋଟେ ବଡ ଭାଇ ହୁଏତ ଚିନ୍ତା କରୁନି କେତେବେଳେ ସାନ ଭାଇ କଥା, ସାନ ଭାଇ ବି ଚିନ୍ତା କରୁନି ବଡ ଭାଇ କଥା, ଏବଂ ତାଙ୍କୁ କୋଅର୍ଡିନେଟ୍ କରିକି ରଖିବାର ଯୋଉ ଅନୁଶାସନ ଥିଲା, ବାପା ମା ମାନଙ୍କର ହଉ, ଜେଜେବାପା ଜେଜେବାପାଙ୍କର ହଉ, କାକା ଖୁଡ଼ିଙ୍କର ହଉ, ପିଉସା ପିଉସୀଙ୍କର ହଉ, ମାମୁ ମାଇଙ୍କର ହଉ, ଏମିତି ସବୁ ବଡ ବଡ ଲୋକମାନେ ସବୁ ଘରକୁ ଯିବା ଆସିବା କରୁଥିଲେ, ତାଙ୍କ ଘରକୁ ବି ଆମମାନେ ସବୁ ଯାଉଥିଲେ, ସେମାନେ ସବୁ ପ୍ରକାର ଅନୁଶାସନକୁ ବୁଝାଉଥିଲେ। ଦେଖ ବାବୁ, ହୁଏତ ତାର ଇନକମ କମ୍ ବା ତାର ଇନକମ ବେଶୀ, ଆମେ କିନ୍ତୁ ଗୋଟେ ଜାଗାରେ ଯଦି ମନକୁ ବାନ୍ଧିକି ନିଜେ ନିଜେ ରହିପାରିବା, ତାହେଲେ ସବୁଠୁ ବଡ କଥା ସମ୍ପତ୍ତି ନୁହେଁ, ପଇସା ନୁହେଁ, ସବୁଠୁ ବଡ କଥା କଲ୍ୟାଣ ହବା। ପଇସା ଦେଲେ କଲ୍ୟାଣ ହବନି। ମନେକର ଆମେ ଶିକ୍ଷକ ବା ଶିକ୍ଷିକାଙ୍କ ପାଖକୁ ଯାଉଛେ ପାଠ ପଢିବା ପାଇଁ, ସେମାନେ ଆମର କଲ୍ୟାଣ କରୁଛନ୍ତି ନା, ଆମେ ସେଇ କଲ୍ୟାଣକୁ ଆଉ ଜଣେ ପାଠ ପଢେଇବା ପାଇଁ ଗୋଟେ ମେସିନ ରଖିଦେବା, ଦେଖିବ ସେ କଲ୍ୟାଣ ହବନି କେବେ। ବର୍ତ୍ତମାନ ସିଷ୍ଟମ ଆସିଲାଣି, ରୋବୋଟ ପାଠ ପଢେଇବ, ଦେଖିବା କେତେ ରୋବୋଟ ପାଠ ପଢେଇକି ପଣ୍ଡିତ କରିଦେବ। ମଣିଷକୁ ଯଦି ବିକଳ୍ପ ବାହାରିଗଲା ରୋବୋଟ, ହୁଏତ ମେସିନାରୀ କାମଟା ସିଏ କରିଦେବ, ଗୋଟେ ପାଣି ଆଣିକି ଦେଇଦେବା ସେଟା ଅଲଗା କଥା, ତଥାପି ସେଥିରେ ପାର୍ଥକ୍ୟ ଅଛି। କାରଣ ଗୋଟେ ସ୍ନେହ ବରା ହାତରେ ଯେତେବେଳେ ପାଣି ପରସା ଯିବ ତାର କଥା ଅଲଗା, ଆଉ ଗୋଟେ ମେସିନଟା ଆଣିକି, ରୋବୋଟ ଭଳିଆ ମେସିନ ଆଣିକି ପାଣିଟା ଦେବ ତା କଥା ଅଲଗା। ଭଲ ଖରାପ ଚିନ୍ତାଧାରା ତ ଅଲଗା କଥା, ଖରାପ ଚିନ୍ତାଧାରା ରଖିକି, କ୍ରୋଧ ରଖିକି, ଆକ୍ରୋଶ ରଖିକି ଜଣେ ପାଣିଟା ବଢ଼େଇଲେ ସେ ପାଣି ପୁଣି କୁହାଯାଉଛି, ବର୍ତ୍ତମାନ ବିଶ୍ଳେଷଣ କରିକି ଜଣାଗଲାଣି ଯେ ସେ ପାଣି ଭିତରେ ଯୋଉ ସ୍ୱାଦ ରହିବା କଥା ସେଇ ପାଣି ବି ର ମେମୋରି ଅଛି, ଏବଂ ମନେ ରଖିବାର ଶକ୍ତି ଅଛି, ଏବଂ ସିଏ ଗୋଟେ ଲୋକର ସଂସ୍ପର୍ଶରେ ଆସିକି ତାର ଗୁଣ ପରିବର୍ତ୍ତନ ହେଇଯାଉଛି। ଖାଲି ପାଣି ନୁହେଁ, ଖାଲି ଜଳ ନୁହେଁ, ଏପରିକି ଖାଦ୍ୟର ମଧ୍ୟ।

0: ତୁମେ ଭଲ ଏକବାର ଅମୃତ ଖାଇବାକୁ ଦେବ, କିନ୍ତୁ ମନ ଭିତରେ ଥିବନି ପରିଷ୍କାର, ପରିଷ୍କାର ମନୋଭାବନା ଥିବନି, ଚିନ୍ତାଧାରା ପରିଷ୍କାର ନଥିବ, ମାନେ ଅଲଗା ପ୍ରକାର ଥିବ, କ୍ରୋଧ ଥିବ, ଆକ୍ରୋଶ ଥିବ, କୌଣସି ପ୍ରକାର କପଟ ଥିବ, ତାହେଲେ ସେଇ ଭଲ ଅମୃତ ଭଳିଆ ଖାଦ୍ୟ ବି ବିଷ ଭଳିଆ କାମ ଦେବ, ସେଟା ବି ସାମାଜିକ ବିଜ୍ଞାନୀମାନେ ପ୍ରତିପାଦିତ କରିସାରିଲେଣି।
1: ହଁ, ଆଉ ଗୋଟେ କଥା ହଉଛି, ଦେଖ ଯେତେ ସବୁ ଆମର ଭଲ ପରିବାର ସବୁ ରହିଛି ବା ପୂର୍ବରୁ ଯୋଉ ଥିଲା, ପ୍ରଥମେ ଆମେ ଦେଖିବା ଯେ ଖାଦ୍ୟ ପାଇଁ ସଂଘର୍ଷ, ଯୋଉଠି ଯେମିତି ତୁମେ କହୁଥିଲ ଯେ ସିଏ ଭଲରେ ଚଳିଲା, ଇଏ ଭଲରେ ଚଳିଲାନି, ଏଇ ଯୋଉ ତାକୁ ବେଶୀ ଖାଇତେ ଦେଲେ, ମତେ କମ୍ ଖାଇତେ ଦେଲେ, ଆମର ହଉନି, ଏଇସବୁ ଜିନିଷ
0: ସେଟା ହୀନମନ୍ୟତା। ବାପା ସେମିତି ଚାହାନ୍ତିନି, କୌଣସି ବଡ ଭାଇ ବଡ ଭାଉଜ ଚାହାନ୍ତିନି, ଯଦି ବି କେତେବେଳେ କେମିତି ହଉଥିବ ସେଇଠି ଉତ୍ତମ ବୁଝାମଣାର ଆବଶ୍ୟକତା ପରିପୂରକ କରୁଥିଲେ ପରା ସେଇ ବନ୍ଧୁବାସ ମାନେ, ଆଜିକାଲି ସେଇ ବନ୍ଧୁବାସ ସମ୍ପର୍କ ଆଉ କାହିଁ, ଯିଏ ଯେମିତି ଦେଖା ହେଲା ସେଇ ସୁଦୂର ବେଳକୁ, ନହେଲେ ବାହାଘର ବ୍ରତ ଘର ବେଳକୁ, ନହେଲେ ଗୋଟେ କିଛି କିଛି କ୍ରିୟା
1: କର୍ମ କାର୍ଯ୍ୟ
0: ଆସୁଛନ୍ତି ସେଇ ଉଳିଆ ପାଇଁ, ନହେଲେ ଦିନେ ପାଇଁ, ଆଗ ଭଳିଆ ସେଇ ମାହୋଲ ନାହିଁ, ଆଉ ସେଇ ଭଳିଆ ସ୍ନେହ ଆଦର ଆସ୍ଥା ଭରସା ସେ ବ୍ୟବସ୍ଥା ଆଉ ନାହିଁ।
1: ତେବେ ଯାହା ବି ହଉ, ଆମର ପରିବାର ଭିତରେ ଏସବୁ ସମ୍ପର୍କ ଆମେ ରଖିବା, ଏବଂ ଆମ ପରିବାର କିଭଳି ଭାବରେ ଭଲରେ ରହିବ, ସୁସ୍ଥ ରହିବ, ଏବଂ ଆଗାମୀ ଦିନମାନଙ୍କରେ ଆମର ପରିବାରର ଯେମିତି ନାମ ହବ, ସେ ବିଷୟ ପ୍ରତି ଆମେ ଦୃଷ୍ଟି ଦେବା। ତେବେ ଆସ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଡାକିବା, ସମସ୍ତଙ୍କର ଯେମିତି ମଙ୍ଗଳ ହବ, ପରିବାରର ମଙ୍ଗଳ ହବ।

0: ଆଉ ଗୋଟେ କଥା, ବଡ କଥା ହଉଛି, ଆମେ ଯୋଉ ପରିବାର କଥା ପ୍ରଥମ ଆଜି ବାହାର କରିଥିଲୁ, ବର୍ତ୍ତମାନ ନିଶାର କବଳରେ ହଉଛି ମଣିଷ ସମାଜ। ଏବେ ଜମ୍ବୁ ଭଳିଆ ନିଶା କୁଆଡେ ଆମେରିକାରେ, ମାନେ ସେ 6 ଘଣ୍ଟା 8 ଘଣ୍ଟା ଧରିକି ଲକ୍ କରିକି ରଖିଦବ, ସେଥିରେ ଥରେ ଯୁବକ ଯୁବତୀ ମାନଙ୍କୁ ସେଟାକୁ ଖାଦ୍ୟ ପଦାର୍ଥରେ ମିଶି ଯାଉଛି, ସିଏ ଅନ୍ୟ ନିଶା ଠାରୁ ସେ ସମ୍ପୂର୍ଣ୍ଣ ଭିନ୍ନ। ତ ନିଶା ଆକଟରେ ରହିବା ପାଇଁ ଯୋଉ ବାଧ୍ୟ କରୁଛି ସମାଜ, ସେ ତାର ଗୋଟେ କାରଣ ହଉଛି ଏଇ ଯୋଉ ପରିବାର ଭାଙ୍ଗିଦବା। ପରିବାର ଭାଙ୍ଗିଦବା ଦ୍ୱାରା ଛୁଆମାନେ ଯୋଉ ସ୍ନେହ ଆଦର, ଯୋଉ ଗାଇଡେନ୍ସ, ଯୋଉ ଅନୁଶୀଳନ, ଯୋଉ ଅନୁଶାସନ ଭିତରେ ରହିବା କଥା, ସେଟା ସେମାନେ ପାଉନାହାନ୍ତି। ଯାହାଫଳରେ ଯୋଉଠି ଆନନ୍ଦ ପାଉଛନ୍ତି, ଯୋଉଠି ସେମାନେ ଟିକେ ହାଲୁକା ମନେ ଭାବୁଛନ୍ତି, ସେଇଥିରେ ଢଳି ହେଇଯାଉଛନ୍ତି। ଏବଂ ଯଦିଓ ସେଟା ଯୁକ୍ତିଯୁକ୍ତ ନୁହେଁ, ସେମାନେ ଭଲ ଖରାପର ଆଉ ଚିନ୍ତାଧାରା ବି ତାଙ୍କ ମୁଣ୍ଡକୁ ଆସୁନାହିଁ। ଏବଂ ସମାଜ ବି କୌଣସି ପ୍ରକାର ପଦକ୍ଷେପ ଛାଡୁନାହିଁ ଯେ ଦିଅ ସୁଯୋଗ, ଯିଏ ଯାହା ଖାଇବ ଖାଉ, ନିଶାରେ କିନ୍ତୁ ରହୁ, କିନ୍ତୁ ତାଙ୍କର ଯୋଉ ଆଭିମୁଖ୍ୟ, ସେ ଆଭିମୁଖ୍ୟ ନିଶ୍ଚିତ ଭାବରେ ହାସଲ ହଉ। କିନ୍ତୁ ନିଶାଠୁ କେମିତି ଦୂରେଇ ରହିବା, ସେ ବିଷୟରେ ଆଲୋଚନା କରିବା।
1: ହଁ, ଆମର ଭାଇ ଭଉଣୀମାନେ ଲକ୍ଷ୍ୟ କରୁଥିବେ, ନିଶା, ଏଇ ନିଶା ସେବନ ଦ୍ୱାରା ବ୍ୟକ୍ତିର, ପରିବାରର ତଥା ସମାଜର ଯୋଉ କ୍ଷତି ହେଇଥାଏ ସେ କଥା ନ କହିଲେ ଭଲ। କାରଣ ଆମ ସମାଜରେ ଏଇ ନିଶା ରାକ୍ଷସ ଏଭଳି ଭାବରେ ତାର ପ୍ରଭାବ ବିସ୍ତାର କରିଛି, ଯାହାଫଳରେ କି ବେଳେବେଳେ ପାରିବାରିକ ଅଶାନ୍ତି ଏବଂ ଅର୍ଥ ଖର୍ଚ୍ଚ ହେତୁ ଦରିଦ୍ର ପଣିଆ ମଧ୍ୟ ଦେଖାଦେଇଛି। ଯାହାଫଳରେ କି ଅନେକ କହନ୍ତି ନିଶା ସେବନ ଦ୍ୱାରା ତାଙ୍କର ଅନେକ କ୍ଷତି ହେଲା ଏବଂ ଅଭାବଗ୍ରସ୍ତ ହେଲେ ମଧ୍ୟ। ତେବେ ଆସନ୍ତୁ, ଏଇ ନିଶା ନିବାରଣ କେମିତି ହେଇପାରିବ ଏବଂ ନିଶାଠୁ କେମିତି ଆମେ ଦୂରରେ ରହିବା, ସେ ସମ୍ପର୍କରେ କିଛି ଜାଣିବା। ଏବଂ ଏଇ ନିଶା ନିବାରଣ ପାଇଁ ଯେଉଁମାନେ ସବୁ କାମ କରୁଛନ୍ତି, ଯେଉଁ ସବୁ ସ୍ୱେଚ୍ଛାସେବୀ ଭାଇ ଭଉଣୀମାନେ ଅଛନ୍ତି, ଯେଉଁମାନେ କି ନିଶା ଉପରେ ଅନେକ କାମ କଲେଣି ଏବଂ ଆଗକୁ କେମିତି ଆମ ସମାଜକୁ ନିଶା କବଳରୁ ରକ୍ଷା କରିବେ, ଅହରହ ସେଇ କଥା ଚିନ୍ତା କରୁଛନ୍ତି, ସେଇଭଳି ଜଣେ ବ୍ୟକ୍ତି ହେଉଛନ୍ତି ଦେବଦତ୍ତ ମିସ୍ତ୍ରୀ। ଆସନ୍ତୁ ତାଙ୍କ ମୁହଁରୁ ଶୁଣିବା। ନମସ୍କାର।
2: ନମସ୍କାର, ମୋ ନାଁ ହେଉଛି ଦେବଦତ୍ତ ମିସ୍ତ୍ରୀ, ମୁଁ ଏଇ ବାରିପଦା ବାସିନ୍ଦା ଏବଂ ପୂର୍ବରୁ ବିଭିନ୍ନ ସ୍ଥାନରେ ନିଶାମୁକ୍ତି କେନ୍ଦ୍ର ମାନଙ୍କରେ ସିନିୟର ପରାମର୍ଶଦାତା ହିସାବରେ କାର୍ଯ୍ୟ କରିଛି। ତେଣୁ ମୁଁ ବହୁତ ନିଶାଶକ୍ତ ଲୋକଙ୍କ ସଂସ୍ପର୍ଶରେ ଆସିଛି, ତାଙ୍କୁ ନିଶାମୁକ୍ତ ହେବା ପାଇଁ ସହଯୋଗ କରିଛି ଏବଂ ସେ ସମ୍ପର୍କରେ ମୋର ଗୁଡ଼ାଏ ଅଭିଜ୍ଞତା ମଧ୍ୟ ହୋଇଯାଇଛି।
1: ଏଇ ଯେଉଁ ନିଶାଦ୍ରବ୍ୟ ସେବନ କରିବା ଦ୍ୱାରା ତାର ପ୍ରଭାବ ଯେଉଁ କୁହାଯାଏ ଆମର ପରିବାରରେ ପଡ଼ିଥାଏ ବା ସମାଜ ଉପରେ ପଡ଼ିଥାଏ, ସେଇଟା କେମିତି?
2: ହଁ, ପ୍ରଭାବ ତ ପ୍ରଥମେ ଆଗେ ନିଜର ଶରୀର ଆଉ ମନ ଉପରେ ପଡ଼େ। ନିଶାଦ୍ରବ୍ୟଟା ଗୋଟେ ଏଭଳି ଜିନିଷ ଯେ ଯାହାକୁ ସେବନ କରିବା ଦ୍ୱାରା ମଣିଷର ଶରୀରରେ ଗୋଟେ ଭିନ୍ନ ଉତ୍ତେଜନା ବା ଉନ୍ମାଦର ସୃଷ୍ଟି ହୋଇଥାଏ। ଏଥିପାଇଁ ନିଶାଦ୍ରବ୍ୟରେ ଥିବା ବିଭିନ୍ନ ରାସାୟନିକ ଅଣୁଗୁଡ଼ିକ ଦାୟୀ ହୋଇଥାନ୍ତି। ନିଶା ଖାଇସାରିଲା ପରେ ଲୋକର ସାଧାରଣ ଆଚାର ବ୍ୟବହାର, ଚିନ୍ତାଧାରା, କଥାବାର୍ତ୍ତା ଏସବୁ ବଦଳି ଯାଇଥାଏ ଆଉ ସମୟାନୁକ୍ରମେ ଏହା ତାର ସ୍ୱାସ୍ଥ୍ୟ ଆଉ ସମାଜ, ତାର ପାରିବାରିକ ସ୍ଥିତି ଏଗୁଡ଼ା ଉପରେ ମଧ୍ୟ ଯଥେଷ୍ଟ ପ୍ରଭାବ ପକାଇଥାଏ।
1: ତେବେ ଆମେ ଜାଣିବା ଯେ ଜଣେ କାହିଁକି ନିଶା ସେବନ କରିଥାଏ ଆଉ ସେ କେମିତି ନିଶାଶକ୍ତ ହେଇଯାଏ?
2: ସେ ପ୍ରଥମେ ଗୋଟେ କୌତୁହଳ ବଶତଃ ହଉ କିମ୍ବା ଅନ୍ୟମାନଙ୍କ ପାଖରୁ ଦେଖି ଶୁଣିକି ହଉ କିମ୍ବା କୁସଙ୍ଗ ମେଳରେ ହଉ, ନିଶାର ଟିକେ ଟିକେ ଅଭ୍ୟାସ ଆରମ୍ଭ ହୁଏ। ସମସ୍ତଙ୍କୁ ଯେ ନିଶା ଭଲ ଲାଗେ ସେ କଥା ନାହିଁ, କିଛି ଜଣଙ୍କୁ ନିଶା ପସନ୍ଦ ହୁଏ ନାହିଁ ଆଉ ଅନ୍ୟମାନଙ୍କୁ କିଛି ଜଣଙ୍କୁ ନିଶା ପସନ୍ଦ ହେବାକୁ ଆରମ୍ଭ କରେ ଏବଂ ଧୀରେ ଧୀରେ ସେମାନେ ନିଶା ଖାଇବାର ଅଭ୍ୟାସ ବଢ଼େଇ ଚାଲନ୍ତି। ଏଇଭଳି ଅଭ୍ୟାସ ବଢୁ ବଢୁ ତାର ଶରୀର, ମନ, ତାର କେନ୍ଦ୍ରୀୟ ସ୍ନାୟବିକ ବ୍ୟବସ୍ଥା ଏ ସମୁଦାୟ ନିଶା ଉପରେ ନିର୍ଭରଶୀଳ ହୋଇଯାଏ ଏବଂ ସମୟ ବଢ଼ିବା କ୍ରମେ କ୍ରମେ ତାର ନିଶା ପ୍ରତି ନିର୍ଭରଶୀଳତା ଆଉ ନିଶା ପରିମାଣ ଉପରେ ନିର୍ଭରଶୀଳତା ଆଉ ସହନଶୀଳତା ଅତ୍ୟନ୍ତ ପରିମାଣରେ ବଢ଼ିଯାଏ। ସେତେବେଳେ ସେ ନିଜକୁ ବଡ଼ ଅସହାୟ ମନେ କରେ। ନିଶା ଛାଡ଼ିବା ପାଇଁ ଚେଷ୍ଟା କଲେ ମଧ୍ୟ ସେ ଆଉ ନିଶା ଛାଡ଼ିବା ପାଇଁ ସକ୍ଷମ ହୋଇପାରେ ନାହିଁ।
1: ଏଇଠି ଆଉ ଗୋଟେ କଥା କୁହନ୍ତୁ, ନିଶା ସେବନ ଦ୍ୱାରା ବ୍ୟକ୍ତିର କିସ କ୍ଷତି ହେଇଥାଏ, ବ୍ୟକ୍ତିଗତ ଭାବରେ ତାର ପ୍ରଭାବ

0: କେମିତି ପଡେ ପାରିବାରିକ ହିସାବରେ ଏବଂ ସମାଜ ଉପରେ?
1: ବ୍ୟକ୍ତିଗତ ଭାବରେ ତାର ପ୍ରଥମେ ତ ଶରୀର ଉପରେ ଯଥେଷ୍ଟ ପ୍ରଭାବ ପଡ଼ିଯାଏ, ତାର ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡ଼େ, ଯେମିତିକି ମଦ ଖାଉଥିବା ଲୋକ ତାର ଲିଭର ପ୍ରୋବ୍ଲେମ ଦେଖାଦିଏ, କିଡ଼ନୀ ପ୍ରୋବ୍ଲେମ ଦେଖାଦିଏ, ସେହିଭଳି ଗଞ୍ଜେଇ ଭାଙ୍ଗ ଇତ୍ୟାଦି ଖାଉଥିବା ଲୋକମାନଙ୍କର ମାନସିକ ଅସନ୍ତୁଳତା ଆଉ ବ୍ୟଗ୍ରତା, ଏହିଭଳି ବିଭିନ୍ନ ମାନସିକ ଦୁରାବସ୍ଥା ଦେଖା ଦେଇଥାଏ। ଏଗୁଡ଼ା ବ୍ୟକ୍ତିଗତ କଥା ଛାଡ଼ିଦେଲେ ଆଉ ସାମାଜିକ ଭାବରେ ମଧ୍ୟ ପାରିବାରିକ ଭାବରେ ମଧ୍ୟ ଅନେକ କ୍ଷତି ହେଇଥାଏ। ବ୍ୟକ୍ତିଗତ ଭାବରେ ତ ଅର୍ଥ ଓ ସ୍ୱାସ୍ଥ୍ୟ ହାନି ବାଦ ମାନସିକ ଅବସ୍ଥା ଅତ୍ୟନ୍ତ ବିକଳ ହୋଇଯାଏ। ପାରିବାରିକ ସ୍ଥିତିରେ ପରିବାର ସମ୍ପର୍କ ଦୁର୍ବଳ ହୋଇଯାଏ, ପରିବାର ଲୋକମାନେ ଏଥିପାଇଁ ବିରକ୍ତ ଅନୁଭବ କରିଥାନ୍ତି ଏବଂ ସମାଜରେ ପରିବାରର ମାନ ସମ୍ମାନ ହ୍ରାସ ପାଇଥାଏ। ପରିବାର ବାଦ ଗଲା ପରେ ସମାଜର କଥା, ସମାଜରେ ମଧ୍ୟ ଆପଣ ଧୀରେ ଧୀରେ ଅଣସାମାଜିକ କାର୍ଯ୍ୟ କରିବା ପାଇଁ ଆଗ୍ରହୀ ହେଇପାରନ୍ତିନି। ସଶକ୍ତ ଲୋକମାନେ ବିଭିନ୍ନ ପ୍ରକାର ଚୋରି ତସ୍କରୀରେ ବ୍ୟସ୍ତ ରୁହନ୍ତି ଏବଂ ସମାଜରେ ସେମାନେ ବିଭିନ୍ନ ସମୟରେ କଳାହଳ କିମ୍ବା ଗଣ୍ଡଗୋଳ ସୃଷ୍ଟି କରନ୍ତି, ତେଣୁ ସାମାଜିକ ଭାବରେ ମଧ୍ୟ ନିଶାକୁ ଘୃଣା କରାଯାଏ।
0: ନିଶା ନିବାରଣ କିଭଳି ଭାବରେ ହେଇପାରିବ, ଏଇଟା ବ୍ୟକ୍ତିଗତ ଭାବରେ ପାରିବାରିକ ଭାବରେ ସମାଜ ଏବଂ ରାଷ୍ଟ୍ରର ଏ ଦିଗରେ କେମିତି କର୍ତ୍ତବ୍ୟ ରହିବା ଦରକାର?
1: ନିଶାକୁ ପ୍ରଥମେ ଆଗେ ଗୋଟେ ରୋଗ ବୋଲି ଭାବିବା ପାଇଁ ପଡିବ, ଉଭୟ ଶାରୀରିକ ମାନସିକ ରୋଗ। ଆଉ ଏଇ ନିଶାକୁ ଅଟକାଇବା ପାଇଁ ସମସ୍ତଙ୍କର ଦାୟିତ୍ୱ ଅଛି, ଯେମିତି ସେ ବ୍ୟକ୍ତି ଜଣକ ଯେତେବେଳେ ନିଜେ ଅସହାୟ ହେଇଯାଏ ନିଶାରୁ ମୁକ୍ତ ହେବା ପାଇଁ ସେତେବେଳେ ମଧ୍ୟ ତାକୁ ସାହାଯ୍ୟ କରିବାର ଅଛି। ତେବେ ପୂର୍ବରୁ ହିଁ ନିଶା ପ୍ରତି ଆଗ୍ରହ ସୃଷ୍ଟି ହେବାକୁ କେମିତି ଅଟକାଯାଇପାରିବ ସେ ବିଷୟରେ ସମସ୍ତେ ଚିନ୍ତା କରିବା ଦରକାର। ଏଥିପାଇଁ ନିଶା ଓ ଏହାର ପ୍ରଭାବ, ଏହାର ଚରିତ୍ର ଉପରେ ସମସ୍ତେ ଜାଣିବା ଦରକାର, ଏଥିପାଇଁ ସଚେତନତା ଦରକାର। ଆଉ ପାରିବାରିକ ସହାନୁଭୂତି ସମସ୍ତଙ୍କର ସମସ୍ତଙ୍କ ପ୍ରତି ରହିବା ଦରକାର। ସମ୍ପର୍କ ଦୃଢ଼ ହୋଇଥିଲେ ସେଥି ପରିବାରରୁ ଜଣେ କେହି ଖସିଯାଇ ନିଶା ପ୍ରତି ଆସକ୍ତ ହେବାର ସମ୍ଭାବନା ବହୁତ କମ୍ ଥାଏ। ଏଥିପାଇଁ ରାଷ୍ଟ୍ରର ମଧ୍ୟ ଦାୟିତ୍ୱ ରହିଛି, ଯେଭଳି କି ବିଭିନ୍ନ ଆଇନ କାନୁନ ଏବଂ ବିଭିନ୍ନ ପ୍ରକାର ସଚେତନ ଆଇନ କାନୁନ ପ୍ରଣୟ କରି ନିଶା ପ୍ରବାହକୁ ଅଟକାଇବା ଆଉ ସେହିଭଳି ଆଇନ କାନୁନ ମଧ୍ୟ ପ୍ରସ୍ତୁତ କରିବା। ତେବେ ପ୍ରଥମରୁ ହିଁ ବେଳକୁ ସାବଧାନ ରହିଲେ ନିଶା ନିବାରଣ ହୋଇପାରିବ। ତେବେ ନିଶା ନିବାରଣ କରିବା ପାଇଁ ସରକାରଙ୍କ ତରଫରୁ ରାଷ୍ଟ୍ର ତରଫରୁ ମଧ୍ୟ ବିଭିନ୍ନ ଆଇନ ପ୍ରଣୟନ ହୋଇସାରିଛି, ସେଥିପାଇଁ ବିଭିନ୍ନ ପ୍ରକାର ଅନୁଷ୍ଠାନ ମଧ୍ୟ ତିଆରି ହୋଇ ଜନସଚେତନତା ପ୍ରୋଗ୍ରାମ କରିବା ସହ ନିଶାମୁକ୍ତ ହେବା ପାଇଁ ବିଭିନ୍ନ ଚିକିତ୍ସାଳୟ ମଧ୍ୟ ପ୍ରତିଷ୍ଠା କରାଯାଇଛି।
0: ତେବେ ସମ ପରିସ୍ଥିତିରେ କିଛି ନିଶା ସେବନ କରୁଥିବା ବେଳେ ଅନ୍ୟମାନେ କାହିଁକି ନିଶା ପ୍ରତି ଆସକ୍ତି ହୁଅନ୍ତି ନାହିଁ?
1: ଏଇଟା ସବୁ ନିଜର ବ୍ୟକ୍ତିଗତ ଚରିତ୍ର ଉପରେ ନିର୍ଭର କରେ। କେତେ ଜଣ ଅଛନ୍ତି ସେଇ ସମାନ ପରିସ୍ଥିତିରେ ଥାଇ ମଧ୍ୟ ନିଶା କରୁନାହାନ୍ତି, ଅର୍ଥ ହେଉଛି ସେମାନଙ୍କୁ ନିଶା ପ୍ରତି ଆଗ୍ରହ ସୃଷ୍ଟି କଲା ଭଳି ତାଙ୍କ ଭିତରେ ଉନ୍ମାଦ ସୃଷ୍ଟି ହେଉନାହିଁ, ଯଥା ସେମାନଙ୍କର ହୁଏତ ନୈତିକ ଭାବରେ ସେମାନେ ନିଶାକୁ ଘୃଣା କରିଛନ୍ତି, ତାଙ୍କର ସେଥିରେ ପରିବାରର ଅନ୍ୟମାନଙ୍କର ସମର୍ଥନକୁ ସେମାନେ ଗୁରୁତ୍ୱ ଦିଅନ୍ତି। ତେବେ ଅନ୍ୟ ଯେଉଁମାନେ ନିଶାସକ୍ତ ହେଇଯାଉଛନ୍ତି ନିଶା ପ୍ରତି ଧୀରେ ଧୀରେ ସେମାନେ ଆଗ୍ରହାନ୍ୱିତ ହୁଅନ୍ତି, ସେତେବେଳେ କ'ଣ କି ସେମାନଙ୍କୁ କେହି ଯଥେଷ୍ଟ ଧ୍ୟାନ ଦିଅନ୍ତି ନାହିଁ କିମ୍ବା ସେଥିପାଇଁ ଚିନ୍ତା କରନ୍ତି ନାହିଁ ଏବଂ ସେ ବ୍ୟକ୍ତିକୁ ହିଁ ସେମାନେ ଦାୟୀ କରନ୍ତି, ତେଣୁ ସେମାନେ ଧୀରେ ଧୀରେ ନିଶା ପ୍ରତି ଆସକ୍ତ ହୋଇଯାଆନ୍ତି। ଯେତେବେଳେ ତାଙ୍କ ନିଶା ପ୍ରତି ଘୃଣା ଆସେ ସେତେବେଳେ ମଧ୍ୟ ସେମାନେ ଆଉ ନିଶା ଛାଡ଼ିବା ପାଇଁ ସକ୍ଷମ ହୋଇପାରନ୍ତି ନାହିଁ।
0: ଜଣେ ନିଶାସକ୍ତ ବ୍ୟକ୍ତି କିଭଳି ନିଶାମୁକ୍ତ ହୋଇପାରିବ?
1: ଜଣେ ନିଶାସକ୍ତ ବ୍ୟକ୍ତିକୁ ନିଶାମୁକ୍ତ ହେବା ପାଇଁ ହେଲେ ତାକୁ ବିଭିନ୍ନ ପ୍ରକାର ଚିକିତ୍ସା ମଧ୍ୟରେ ଗତି କରିବା ପାଇଁ ପଡ଼େ, ଶାରୀରିକ ଚିକିତ୍ସା ସହିତ ମାନସିକ ଚିକିତ୍ସା ମଧ୍ୟ କରିବା ପାଇଁ ପଡ଼େ। ଏତିକି କେବଳ ଯଥେଷ୍ଟ ନୁହେଁ, ସେଥିସହିତ ଅନ୍ୟାନ୍ୟ କେତେକ କାର୍ଯ୍ୟକ୍ରମ ମଧ୍ୟ ଗ୍ରହଣ କରିବାକୁ ପଡ଼େ, ଯେମିତିକି ଆସନ କରିବା, ପ୍ରାଣାୟାମ କରିବା, ଯୋଗ କରିବା, ପ୍ରାର୍ଥନା କରିବା। ତେବେ ଏସବୁ ପାଇଁ ଜଣେ ଉପଯୁକ୍ତ ଚିକିତ୍ସକ ଦରକାର, ଯେ ଚିକିତ୍ସକଙ୍କର ନିଶା ସମ୍ପର୍କରେ ଅଭିଜ୍ଞତା ଥିବ ଏବଂ ଏଥିପାଇଁ ମାନସିକ ଚିକିତ୍ସା ମଧ୍ୟ ଦରକାର। ସେଥିପାଇଁ ମଧ୍ୟ କେହି ଜଣେ ତାଲିମ ପ୍ରାପ୍ତ ମାନସିକ ଚିକିତ୍ସାକାରୀଙ୍କର ମଧ୍ୟ ଆବଶ୍ୟକତା ପଡ଼ିପାରେ। ତା ବାଦ ଆଗେ ଜଣେ ଡିସାଇଡ୍ କରିବ, ନିଜେ ପ୍ରଥମେ ସେ ଡିସାଇଡ୍ କରିଦେ ନା ମୁଁ ନିଶା ଛାଡ଼ିବି, କେହି ତାକୁ ପ୍ରରୋଚନା କରି କାହାକୁ ନିଶା ଛଡ଼ାଇବା କେବେ ସମ୍ଭବ ନୁହେଁ। ତେଣୁ ନିଜେ ଜଣେ କିଭଳି ନିଜ ତରଫରୁ ସିଏ ବିଚାର କରିବ ଏବଂ ସିଦ୍ଧାନ୍ତ ନେବ ଯେ ନା ମୁଁ ନିଶା କରିବି ନାହିଁ, କେବଳ ସେହିଭଳି ଇଚ୍ଛା କଲେ ହିଁ ଯାଇକି ଏଠି ସମ୍ଭବ। ତେବେ ଏଇ ଯେଉଁ ଚିକିତ୍ସା ବିନା ହଠାତ୍ ନିଜ ତରଫରୁ ନିଶା ଛାଡ଼ିଦେବା ପାଇଁ ଚେଷ୍ଟା କଲେ ତାହା ସଫଳ ହେବାର ପ୍ରାୟ ସମ୍ଭାବନା ନାହିଁ, ତେଣୁ ଏଥିପାଇଁ ସବୁବେଳେ ଜଣେ ଚିକିତ୍ସକଙ୍କର ଆବଶ୍ୟକତା ପଡ଼େ। ଏଥିପାଇଁ ଚିକିତ୍ସାଳୟ ମଧ୍ୟ ଖୋଲା ହେଇଛି, ନିଶାମୁକ୍ତି କେନ୍ଦ୍ର ମାନ ଖୋଲା ହେଇଛି ସରକାରୀ ସ୍ତରରେ ଏବଂ ପ୍ରାଇଭେଟ ସ୍ତରରେ ମଧ୍ୟ ଅଛି। ପ୍ରାୟ ସବୁ ସ୍ଥାନରେ ସବୁ ଜିଲ୍ଲାରେ ନିଶାମୁକ୍ତି କେନ୍ଦ୍ର ମାନ ଅଛି। ତେଣୁ ଘରୋଇ ଭାବରେ ନିଜେ ଯଦି ପରାମର୍ଶକାରୀଙ୍କ ସହିତ ସମ୍ପର୍କ ରଖି ଚିକିତ୍ସକଙ୍କ ସହିତ ସମ୍ପର୍କ ରଖି ଜଣେ ନିଶା ଛାଡ଼ିଦେବା ପାଇଁ ଚାହୁଁଥାଏ, ସେ ମଧ୍ୟ ଏଥିପାଇଁ ପଦକ୍ଷେପ ନେଇପାରେ। ତେବେ ମନେ ରଖିବା ଉଚିତ ଯେ ନିଶା ଛାଡ଼ିବା ପାଇଁ ଦୃଢ଼ ପ୍ରତିଜ୍ଞା କିମ୍ବା ଅପରିସୀମ ମାନସିକ ଦକ୍ଷତା ସଫିସିଏଣ୍ଟ।

0: ଏଥିପାଇଁ ନିଶ୍ଚିତ ଭାବେ କିଛି ଚିକିତ୍ସା ଜରୁରୀ ଆଉ ନିଜର ଚାଲିଚଳନ ଦୈନନ୍ଦିନ ଜୀବନଯାପନରେ କିଛି ପରିବର୍ତ୍ତନର ଆବଶ୍ୟକତା ଅଛି, ଯାହାଫଳରେ ସେ ନିଜେ ସେ ନିଶା ଛାଡ଼ିବ ଏବଂ ପରିବାର, ସମାଜ ଓ ରାଷ୍ଟ୍ରର ହିତରେ ଲାଗିପାରିବ।
1: ଦେବଦତ୍ତ ମିସ୍ତ୍ରୀ, ଆଜି ଆପଣ ନିଶା ନିବାରଣ ସମ୍ପର୍କରେ ଅନେକ କିଛି ତଥ୍ୟ ଦେଇଥିବାରୁ ଆପଣଙ୍କୁ ଆମର ଚାଷବାସ କାର୍ଯ୍ୟକ୍ରମ ତରଫରୁ ଅନେକ ଅନେକ ଧନ୍ୟବାଦ।

0: ଆସବାସ ଆମର କାର୍ଯ୍ୟକ୍ରମ ସବୁଦିନ ଚାଲିଛି। ଆମର ଭାଇମାନଙ୍କୁ କହିବା କଥା, ଆମର ଶ୍ରୋତା ବନ୍ଧୁମାନଙ୍କୁ କହିବା କଥା ଯେ ଆମର କାର୍ଯ୍ୟକ୍ରମରେ ଆପଣ ଯଦି କୌଣସି ଦିଗ ପ୍ରତି ଆଉ ଭାବୁଛନ୍ତି ଯେ ଆମେ ପହଞ୍ଚି ପାରୁନୁ ବା ଆମେ ସେ କଥା ଆଲୋଚନା କରୁନୁ ଉତ୍ଥାପନ କରୁନୁ, ତାହେଲେ ଆମକୁ ଦ୍ୱିଧାଡ଼ିରେ ଲେଖନ୍ତୁ। ଆଉ ଆମେ ଯେଉଁ କାର୍ଯ୍ୟକ୍ରମ କରୁଛୁ ତା ଉପରେ ବି ମତାମତ ଦେଇକି ଆପଣ ଧାଡ଼ିଏ ଦ୍ୱିଧାଡ଼ି ଆମ ପାଖକୁ ଲେଖିପାରିବେ। ଆମ ଠିକଣା ହେଲା
1: ଚାଷବାସ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ବାରିପଦା ପିନ୍ ନମ୍ବର 7570002 ଜିଲ୍ଲା ମୟୂରଭଞ୍ଜ।
2: ଆମକୁ ଶୁଣୁଥିବା ସମସ୍ତ ଭାଇ ଓ ଭଉଣୀମାନଙ୍କୁ ପୁଣି ଥରେ ଶୁଭେଚ୍ଛା ଜଣାଇ ଆଜିର ଚାଷବାସ କାର୍ଯ୍ୟକ୍ରମକୁ ଏଇଠି ରଖୁଛୁ। ନମସ୍କାର।

କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଥିଲେ ନାଗଭୂଷଣ ମାଝି, ଉପସ୍ଥାପନାରେ ଥିଲେ ସତ୍ୟାନନ୍ଦ ସେଜପଡ଼ା, ଶୁଭେନ୍ଦୁ କୁମାର ବେହେରା ଏବଂ ପ୍ରଦ୍ୟୁମ୍ନ କୁମାର ମହାପାତ୍ର। ଆକାଶବାଣୀ ବାରିପଦା ଆରମ୍ଭ କରୁଛୁ ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ। କଥାଚିତ୍ର 1942 ଏ ଲଭ୍ ଷ୍ଟୋରୀ, କଣ୍ଠଶିଳ୍ପୀ କୁମାର ସାନୁ।

ଏଥିସହିତ ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମ ଆଜି ପାଇଁ ଏତିକି। ଆକାଶବାଣୀ ବାରିପଦା ଆରମ୍ଭ କରୁଛୁ ପ୍ରକୃତି ଓ ପରିବେଶ କାର୍ଯ୍ୟକ୍ରମ। କାର୍ଯ୍ୟକ୍ରମଟିକୁ ପ୍ରଯୋଜନା କରିଛନ୍ତି ନାଗଭୂଷଣ ମାଝୀ, ଉପସ୍ଥାପନାରେ ବିନୋଦିନୀ ପାତ୍ର।

ଶ୍ରୋତାବନ୍ଧୁ, ଝରଣା ଏବଂ କୂପଜଳ ମୃତ୍ତିକାରୁ ଏହି ଜଳ ବାହାରୁଥିବାରୁ ପ୍ରାୟ ସ୍ୱଚ୍ଛ ଏବଂ ବର୍ଣ୍ଣହୀନ ଥାଏ। ଭାସମାନ ମଇଳା ଏହି ଜଳରେ ଦେଖାଯାଏ ନାହିଁ, କିନ୍ତୁ କେତେକ ଧାତୁର ଲବଣ ଓ ଗ୍ୟାସ୍ ଏଥିରେ ଦ୍ରବୀଭୂତ ହୋଇ ରହିଥାଏ। ଅପେକ୍ଷାକୃତ ଭାବରେ ଝରଣା ଓ କୂପଜଳ ବିଶୁଦ୍ଧ ଅଟେ। ନଦୀ ଜଳ ଭୂପୃଷ୍ଠ ଉପର ଦେଇ ପ୍ରବାହିତ ହେବା ସମୟରେ ମୃତ୍ତିକାରେ ଥିବା ବିଭିନ୍ନ ଦ୍ରବ୍ୟ ଓ ଭାସମାନ ପଦାର୍ଥ ସଂସ୍ପର୍ଶରେ ଆସିଥାଏ। ମୁଖ୍ୟତଃ ବର୍ଷା ଜଳର ସ୍ରୋତମାନ ପ୍ରବାହ ଦ୍ୱାରା ନଦୀ ସୃଷ୍ଟି ହୋଇଥାଏ।

ହ୍ରଦ ଭୂପୃଷ୍ଠ ଜଳର ଏକ ଅନ୍ୟ ଉତ୍ସ ଅଟେ। ସ୍ଥଳ ବିଶେଷରେ ହ୍ରଦ ମଧୁର କିମ୍ବା ଲବଣାକ୍ତ ଜଳ ବିଶିଷ୍ଟ ହୋଇଥାଏ। ବିଭିନ୍ନ ଧାତୁର ଲବଣ ସାଧାରଣତଃ ହ୍ରଦ ଜଳରେ ଦ୍ରବୀଭୂତ ହୋଇ ରହିଥାଏ। ପୋଖରୀ ଜଳ ସଦୃଶ ଏହି ଜଳ ମଧ୍ୟ ଭାସମାନ ଓ ଦ୍ରବୀଭୂତ ଅପଦ୍ରବ୍ୟ ସଂସ୍ପର୍ଶରେ ଆସି ଦୂଷିତ ହେବାର ସମ୍ଭାବନା ଥାଏ। ତେବେ ଶ୍ରୋତାବନ୍ଧୁ, ନଦୀ ବିଭିନ୍ନ ସ୍ଥାନ ଦେଇ ମାଟି ଉପରେ ବହିଗଲା ବେଳେ ଅନେକ ଭାସମାନ ପଦାର୍ଥ, ଧାତୁ ଆଦିର ସଂସ୍ପର୍ଶରେ ଆସି ଅପେକ୍ଷାକୃତ ଦୂଷିତ ହୋଇଥାଏ। ସମୁଦ୍ର ଜଳ ଏକ ପ୍ରକାର ଖଣିଜ ଜଳ ଅଟେ। ସମୁଦ୍ର ଜଳରେ ସୋଡିୟମ କ୍ଲୋରାଇଡ୍ ବହୁଳ ଭାବରେ ଦ୍ରବୀଭୂତ ଅବସ୍ଥାରେ ଥିବା ଯୋଗୁଁ ଏହା ଲୁଣିଆ ଲାଗେ। ତେଣୁ ସମୁଦ୍ର ଜଳ ମନୁଷ୍ୟର ପାନୀୟ ଉପଯୋଗୀ ହୋଇନଥାଏ। ସେହିପରି ଶ୍ରୋତାବନ୍ଧୁ, ବର୍ଷା ଜଳ ନିମ୍ନଗାମୀ ହେବା ସମୟରେ କଠିନ ଶିଳାସ୍ତରର ସଂସ୍ପର୍ଶରେ ଆସିବା ଯୋଗୁଁ ଆବଦ୍ଧ ହୋଇ ରହିଥାଏ। ଏହି ଆବଦ୍ଧ ଜଳ ମାଟି ତଳେ ସିପେଜ ଭାବରେ ରହି ମୃତ୍ତିକା କିମ୍ବା ପ୍ରସ୍ତର ଛିଦ୍ର ଦେଇ ନିର୍ଗତ ହୋଇଥାଏ। ଏହାକୁ ଝରଣା କୁହାଯାଏ। ଝରଣା ଜଳରେ ବିଭିନ୍ନ ଗ୍ୟାସ ଏବଂ ଧାତବ ପଦାର୍ଥ ଦ୍ରବୀଭୂତ ଅବସ୍ଥାରେ ରହି ସ୍ଥଳ ବିଶେଷରେ ଗରମ ଜଳ ବାହାରିଥାଏ। କେତେକ ଝରଣା ଜଳରେ ଗନ୍ଧକ ବହୁଳାଂଶରେ ଦ୍ରବୀଭୂତ ହୋଇ ରହିଥିବା ଦେଖାଯାଏ। ଜଳର କେତୋଟି ପ୍ରମୁଖ ଗୁଣ ହେଲା, ଜଳ ଏକ ବିଶିଷ୍ଟ ଦ୍ରାବକ ଅଟେ। ବହୁ କଠିନ ତରଳ ଏବଂ ଗ୍ୟାସୀୟ ପଦାର୍ଥ ସହଜରେ ଜଳରେ ଦ୍ରବୀଭୂତ ହୋଇଥାନ୍ତି। ଏହାର ଦ୍ରାବିକ ଗୁଣ ଯୋଗୁଁ ଜଳ ପରିଷ୍କାର କରିବା ପାଇଁ ବିଶେଷ ଭାବେ ବ୍ୟବହାର କରାଯାଏ। ସେହିପରି ଜଳର ଆଉ ଏକ ପ୍ରମୁଖ ଗୁଣ ହେଲା, କଠିନ ଅବସ୍ଥାରେ ଜଳ ବରଫରେ ପରିଣତ ହୁଏ, ଯାହା ଜଳଠାରୁ କମ୍ ଓଜନ ବିଶିଷ୍ଟ ହୋଇଥିବା ଯୋଗୁଁ ଜଳରେ ଭାସିଥାଏ। ଜଳର ଏହି ଧର୍ମ ଯୋଗୁଁ ଶୀତଦିନେ ମେରୁ ଏବଂ ଅନ୍ୟାନ୍ୟ ଅଞ୍ଚଳ ବର୍ଫାବୃତ ହୋଇଥିଲେ ମଧ୍ୟ ନିମ୍ନ ଭାଗରେ ଥିବା ଜଳ ଯୋଗୁଁ ଜୀବମାନେ ବଞ୍ଚିପାରନ୍ତି। ବରଫ ହାଲୁକା ଏବଂ ଉତ୍ତାପର କୁପରୀ ଭାଇ, ବରଫାବୃତ ମେରୁ ଅଞ୍ଚଳର ନିମ୍ନସ୍ତରର ଜଳ ଅପେକ୍ଷାକୃତ ଉଷ୍ଣ ରହି ଜୀବମାନଙ୍କୁ ବଞ୍ଚାଇ ରଖେ। ସେମିତି ମନୁଷ୍ୟର ଜୀବନଧାରଣ ନିମନ୍ତେ ଜଳ ଏକାନ୍ତ ଆବଶ୍ୟକ। ଜଳର ସଠିକ୍ ପରିମାଣ ଜୀବଜଗତ ନିମନ୍ତେ ଦରକାର ହେଉଥିବା ଯୋଗୁଁ କଥାରେ ଅଛି, ଜଳ ବିହୁନେ ସୃଷ୍ଟି ନାଶ, ଜଳ ବହୁଳେ ସୃଷ୍ଟି ନାଶ। ଜଳର ଅଭାବରେ ମରୁଡ଼ି, ପାନୀୟ ଜଳର ଅଭାବ ଘଟି ବିପର୍ଯ୍ୟୟ ଅବସ୍ଥା ସୃଷ୍ଟି ହୋଇଥାଏ। ଶ୍ରୋତାବନ୍ଧୁ, ପୃଥିବୀ ମାନଚିତ୍ରରେ ମଧ୍ୟଭାଗରେ ଏକ ରେଖାଖଣ୍ଡ ରହିଥାଏ, ଯାହାକୁ ପୃଥିବୀ ମାନଚିତ୍ରକୁ ସମାନ ଦୁଇ ଭାଗରେ ବିଭକ୍ତ କରିଥାଏ। ଏହାକୁ ବିଷୁବରେଖା ବା ଜିରୋ ଅକ୍ଷାଂଶ ରେଖା କୁହାଯାଏ। ଏହି ବିଷୁବରେଖାର ଉତ୍ତର ଭାଗକୁ ଉତ୍ତର ଗୋଲାର୍ଦ୍ଧ ଓ ଦକ୍ଷିଣ ଭାଗକୁ ଦକ୍ଷିଣ ଗୋଲାର୍ଦ୍ଧ କୁହାଯାଏ। ଏହି ଦକ୍ଷିଣ ଗୋଲାର୍ଦ୍ଧରେ ଶ୍ରୋତାବନ୍ଧୁ 80.9% ଜଳ ଅଛି ଓ ଅବଶିଷ୍ଟ 20% ସ୍ଥଳ ବା ଭୂମି ଅବସ୍ଥିତ। ସେହିପରି ଶ୍ରୋତାବନ୍ଧୁ, ଉତ୍ତର ଗୋଲାର୍ଦ୍ଧରେ 60.7% ଜଳ ଅବସ୍ଥିତ ଏବଂ 40% ସ୍ଥଳ ଅବସ୍ଥିତ। ଏଥିରୁ ଅନୁମାନ କରାଯାଏ ଯେ ଉତ୍ତର ଗୋଲାର୍ଦ୍ଧ ଅପେକ୍ଷା ଦକ୍ଷିଣ ଗୋଲାର୍ଦ୍ଧରେ ଅଧିକ ପ୍ରତିଶତ ଜଳ ଅବସ୍ଥିତ। ଏହା ବିଶେଷ ରୂପରେ ମହାସାଗରୀୟ ଜଳ କୁହାଯାଏ। ଶ୍ରୋତାବନ୍ଧୁ, ମହାସାଗରର ଜଳ ସାଧାରଣତଃ ମହାଦେଶମାନଙ୍କ ସହିତ ଓତପ୍ରୋତ ଭାବରେ ଜଡ଼ିତ, ଯେପରି ଭାରତ ବା ହିନ୍ଦ ମହାସାଗର ଏସିଆ ମହାଦେଶ ସହିତ ଜଡ଼ିତ। ସେହିପରି ଶ୍ରୋତାବନ୍ଧୁ, ପୃଥିବୀର ଭୌଗୋଳିକ ଅବସ୍ଥିତିକୁ ପର୍ଯ୍ୟବେକ୍ଷଣ କଲେ ଆମେମାନେ ଦେଖିବା, ଏସିଆ ମହାଦେଶ ପରି ଆଫ୍ରିକା ମହାଦେଶ, ୟୁରୋପ ମହାଦେଶ, ଅଷ୍ଟ୍ରେଲିଆ ମହାଦେଶ, ଉତ୍ତର ଆମେରିକା, ଦକ୍ଷିଣ ଆମେରିକା ମହାଦେଶ, ଆଣ୍ଟାର୍କଟିକା ମହାଦେଶ ଅବସ୍ଥିତ। ଶ୍ରୋତାବନ୍ଧୁ, ଏହି ଆଣ୍ଟାର୍କ

ଆଣ୍ଟାର୍କଟିକା ମହାଦେଶକୁ ଆଣ୍ଟାର୍କଟିକା ମହାସାଗର ମଧ୍ୟ କୁହାଯାଏ, କାରଣ ଏହି ମହାଦେଶ ବରଫରେ ଜମା ଏକ ଚଟାଣ ଅଟେ। ଏହାର ଆୟତନ ଅନୁସାରେ ପ୍ରାୟ 98% ବରଫରେ ଆଚ୍ଛାଦିତ। ଯେହେତୁ ବରଫ ପାଣିର ଏକ ରୂପ, ତେଣୁ ଏହାକୁ ମହାସାଗର ସହିତ ତୁଳନା ମଧ୍ୟ କରାଯାଏ। ଗ୍ରେଟ୍ ବ୍ୟାରିୟର୍ ରିଫ୍ ଦୁନିଆର ସବୁଠୁ ବଡ଼ ପ୍ରବାଳ ଦ୍ୱୀପ। ଏହା ପ୍ରଶାନ୍ତ ମହାସାଗରରେ ଅଷ୍ଟ୍ରେଲିଆ ମହାଦେଶକୁ ଲାଗିକି ଅବସ୍ଥିତ। ସେହିପରି ଶ୍ରୋତାବନ୍ଧୁ, ତୃତୀୟ ମହାସାଗର ହେଉଛି ହିନ୍ଦ ମହାସାଗର ବା ଭାରତ ମହାସାଗର। ଏହା ଏସିଆ ମହାଦେଶରେ ଅବସ୍ଥିତ ଆମ ଦେଶ ଭାରତ ତଳେ ଅବସ୍ଥିତ। ଏହାର ଗୋଟେ ପାଖ ଅଷ୍ଟ୍ରେଲିଆ ମହାଦେଶ ଏବଂ ଅନ୍ୟ ଏକ ପାଖ ଆଫ୍ରିକା ମହାଦେଶ ସହିତ ଜଡ଼ିତ। ଏହି ହିନ୍ଦ ମହାସାଗରକୁ ଭାରତ ମହାସାଗର ମଧ୍ୟ କୁହାଯାଏ। ଏହାର

0: শ্রোতা বন্ধু আপন মানে শুণুলে গীত অতীত কার্যক্রমের কথাচিত্র আনাড়ি এই গীতটি কণ্ঠদান করে মুকেশ পরবর্তী কার্যক্রম রিলে করে প্রচার করুছু আকাশবাণী দিল্লি শুনিপার কিছু ক্ষণ মধ্যে
1: চাষী ভাই ভৌণীঙ্କ ମୁହଁରେ ଆଣେ ନୂଆ ଆଶା ବୈଜ୍ଞାନିକ ପଦ୍ଧତି ଆଉ ପ୍ରଯୁକ୍ତି ବିଦ୍ୟା ସମୃଦ୍ଧ କୃଷିର ନୂଆ ପରିଭାଷା କୃଷି ଓ କୃଷକ ସଶକ୍ତିକରଣ ବିଭାଗର ବାର୍ଷିକ କୃଷି ମହାକୁମ୍ଭ କୃଷି ଓଡ଼ିଶା 2026 ରାଜ୍ୟ ସରକାରଙ୍କ ପ୍ରୋତ୍ସାହନରେ ହେଉଛି ଆହୁରି ବିଶାଳ ଓ ବ୍ୟାପକ ଏ ବର୍ଷର ଥିମ୍ ଅନ୍ତର୍ଭୁକ୍ତିକରଣ ମାଧ୍ୟମରେ ସହନଶୀଳ କୃଷି ଚାଷୀଙ୍କ ପାଇଁ ନୂଆ ସମ୍ଭାବନା ହେବ କୃଷି ଓଡ଼ିଶା 2026 ଆସନ୍ତୁ ଏହି ବିଶାଳ କୃଷି ମହୋତ୍ସବରେ ସାମିଲ ହୋଇ ଏହାକୁ ସଫଳ କରନ୍ତୁ ଜାନୁଆରୀ 22-24 ବିଜୁ ପଟ୍ଟନାୟକ ଖେଳପଡ଼ିଆ ବରମୁଣ୍ଡା ଭୁବନେଶ୍ୱର

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପ୍ରଚାର କରୁଛୁ ଦଣ୍ଡ ନାଚ ଗୀତ। ପରିବେଷଣ କରିଛନ୍ତି ବ୍ରଜକିଶୋର ପଣ୍ଡା ଏବଂ ସାଥୀ।
1: ବନ୍ଦେ ମାତରମ୍ ଶରଣାଗତ ବିନର୍ତ୍ତ।

ଦେବ ଗଣନାଥ ଇନ୍ଦୁର ବାହନ ହେ ଶିବ ସୁତ ତାଣ୍ଡବ ନୃତ୍ୟ ଡାକୁଛି ଭକ୍ତ ଦୟା କର ଗଜମତ।

0: ମୋର ବାବୁ ମୁଁ ତ ଏପରି ଆସି ବୁଲି ଆସିନି ହେଲେ ମୋ କେଲୁଣୀ କାଇଁ ପାଉନି
1: ରୂପଲକ୍ଷଣ କହିପାରିବୁ ତ
0: ଆଚ୍ଛା ରୂପଲକ୍ଷଣ କହିଲେ ମୋ କେଲୁଣୀ ତ ଦେଇଦେବେ ହେ ସୁଜ୍ଞାନୀ ଜନ କହିବି ମୋ କେଲୁଣୀ।

0: ବାବୁ
1: ବହୁତ କେଳା।
0: ମୁଁ ତ ଏହିପରି ବୁଲିଲେ ହେଲେ ମୋ କେଳାକୁ କିପରି ପାଇବି କହିଦେବ ତ।
1: ହଉ ତୋ କେଳା ହେଇ ପର ସାଇଡ଼ ଆସିବ।
0: ଠିକ ଅଛି।

0: ଏତେବେଳେ ସେ କାର୍ଯ୍ୟକ୍ରମ ରିଲେ କରି ଶୁଣାଇଲୁ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ବାରିପଦା ଷ୍ଟୁଡିଓ ଘଡ଼ିରେ ସମୟ ବର୍ତ୍ତମାନ ରାତି 10:30 ଆସନ୍ତୁ ଶୁଣିବା ଏକକ ହିନ୍ଦୀ କଥାଚିତ୍ର ଗୀତ କାର୍ଯ୍ୟକ୍ରମରେ ହିନ୍ଦୀ କଥାଚିତ୍ର ଆନ୍ ମିଲୋ ସଜିନାରୁ ପରେ ପରେ କେତୋଟି ଗୀତ
1: तो हम चलते हैं। अच्छा।